ଆକାଶବାଣୀ ପୁରୀ ଆଜି ଶୁକ୍ରବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 15 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 5 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:56:42 ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ।

ଆରାଧନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତଟିକୁ କଣ୍ଠରେ ସଜାଇଛନ୍ତି ଶିଳ୍ପୀ ଗୀତାରାଣୀ ଦାସ, ଗୀତିକାର ଭୂତେଶ ପ୍ରସାଦ ପାଣିଗ୍ରାହୀ।

ଭୀମ ଭୋଇଙ୍କ ଗୀତ ରଚନାରେ ଆରାଧନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ ରାଧାରାଣୀ ମହାପାତ୍ର।

ଆଜିର କଣ୍ଠଶିଳ୍ପୀମାନେ ଥିଲେ ନନ୍ଦିତା ଭଞ୍ଜ, ଭିକାରୀ ଚରଣ ବଳ, ଗୀତାରାଣୀ ଦାସ, ଶ୍ରୀକାନ୍ତ ଦାସ, ରାଧାରାଣୀ ମହାପାତ୍ର ଓ ସୁଧାକର ମିଶ୍ର। ଗୀତଗୁଡ଼ିକୁ ରଚନା କରିଥିଲେ ଗୁରୁକୃଷ୍ଣ ଗୋସ୍ୱାମୀ, ବୈକୁଣ୍ଠନାଥ ବ୍ରହ୍ମଚାରୀ, ଭୂତେଶ ପ୍ରସାଦ ପାଣିଗ୍ରାହୀ, କ୍ଷୀରଚନ୍ଦ୍ର ପୋଥାଳ, ଭୀମ ଭୋଇ ଓ ରଘୁନାଥ ରାଉତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗା ହର୍ଜ ଯୋଗେ। ଆମର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼ କରି ମଧ୍ୟ ଆପଣମାନେ ଶୁଣିପାରିବେ।

0: ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ ଏଇ କିଛି କ୍ଷଣ ମଧ୍ୟରେ
1: ଅନୁଚିନ୍ତା ନିବେଦନ କରିଛନ୍ତି ତରୁଣକାନ୍ତି ରାଉତ
2: ପ୍ରଣାମ ଶ୍ରୋତା ବନ୍ଧୁ ଦିନେ ଶ୍ରୀକୃଷ୍ଣ ଆଉ ଅର୍ଜୁନ କଥାବାର୍ତ୍ତା ହେଇ ଯମୁନା କୂଳରେ ବୁଲୁଥିଲେ ଏହି ସମୟରେ ଅଗ୍ନି ଦେବତା ଜଣେ ବ୍ରାହ୍ମଣର ଛଦ୍ମବେଶରେ ଅର୍ଜୁନଙ୍କୁ ଭିକ୍ଷା ମାଗିଲେ କହିଲେ ହେ ଅର୍ଜୁନ ମୋତେ ଲୁଦୁବୁଦୁ ରୋଗ ହେଇଛି ଅର୍ଜୁନ ପଚାରିଲେ ସେ ରୋଗ କ'ଣ କେମିତି ବ୍ରାହ୍ମଣ ବେଶୀ ଅଗ୍ନି ଉତ୍ତର ଦେଲେ ଶ୍ୱେତକୀ ବୋଲି ଜଣେ ରାଜା ଥିଲେ ସେ ସଦାସର୍ବଦା ଯଜ୍ଞ କରନ୍ତି ଅଗ୍ନିରେ ଘୃତ ଢାଳନ୍ତି ବାର ବର୍ଷ କାଳ ଘିଅ ଖାଇ ଖାଇ ମୋତେ ଏ ଲୁଦୁବୁଦୁ ରୋଗ ହେଇଛି ବ୍ରହ୍ମା ପରାମର୍ଶ ଦେଇଛନ୍ତି ବହୁତ ଘୃତ ପାନ କରି ତମର ଅଜୀର୍ଣ୍ଣ ହେଇଛି ତମେ ବଣରେ ପୋଡ଼ା ମାଂସ ଖାଅ ଏ ରୋଗ ଯିବ ମୁଁ ଖାଣ୍ଡବ ବନକୁ ଜାଳିବାକୁ ଚାହେଁ କିନ୍ତୁ ସାତ ସାତ ଥର ଚେଷ୍ଟା କଲିଣି ଇନ୍ଦ୍ର ଘୋର ବର୍ଷା କରୁଛନ୍ତି

0: ଏଣୁ ମୁଁ ତେଜହୀନ ହୋଇଯାଉଛି। ହେ ଅର୍ଜୁନ, ତମେ ମୋର ସହାୟ ହୁଅ। ଅର୍ଜୁନ କହିଲେ, ମୁଁ କଥା ଦେଉଛି, ସହାୟତା କରିବି, କିନ୍ତୁ ମୋ ପାଖରେ ଭଲ ଅସ୍ତ୍ରଶସ୍ତ୍ର ନାହିଁ। ଅଗ୍ନି ତାର ପଥ ସୁଗମ କରିଦେଲେ। ବରୁଣଙ୍କ ଠାରୁ ଆଣିଲେ ଗାଣ୍ଡିବ ଧନୁ, ଅକ୍ଷୟ ତୁଣୀ, ବିଶ୍ୱକର୍ମା ତିଆରି କରିଥିବା କପିଧ୍ୱଜ ରଥ, ଚନ୍ଦ୍ରଙ୍କ ଠାରୁ ଆଣିଲେ ଚନ୍ଦ୍ରାବଳୀ ଗଦା, ଗଣେଶଙ୍କଠୁ ଆଣିଲେ ବଜ୍ରାବଳୀ, କୁବେରଙ୍କଠୁ ଆଣିଲେ ରତ୍ନାବଳୀ ଗଦା, ଦୁର୍ଗାଙ୍କଠୁ ଆଣିଲେ ଅଭେଦ୍ୟ ବିଭୂତି। ଅଗ୍ନିଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ପାଇ ଅର୍ଜୁନ ଖାଣ୍ଡବ ବନରେ ଆଗ୍ନେୟାସ୍ତ୍ର ସ୍ୱର ନିକ୍ଷେପ କଲେ। ହୁତ୍ ହୁତ୍ ହୋଇ ନିଆଁ ଜଳି ଉଠିଲା। ବହୁ ବୃକ୍ଷଲତା ଜୀବଜନ୍ତୁ ପୋଡ଼ି ଜଳି ପାଉଁଶ ହୋଇଗଲେ। ଇନ୍ଦ୍ର ଦେବତା ଆସି ଶେଷରେ ଅର୍ଜୁନଙ୍କୁ ବୁଝେଇଲେ, ବଣର ସୁରକ୍ଷା, ପ୍ରାଣୀ ଜଗତର ସୁରକ୍ଷା, ଏ ଖାଣ୍ଡବ ବନ ସତ୍ୟଯୁଗରେ ବିଷ୍ଣୁ ରୋପଣ କରିଥିଲେ। ଏଥିରେ ଅନେକ ଦୁର୍ଲଭ ଔଷଧୀୟ ବୃକ୍ଷ ଅଛି, ଏସବୁ ନଷ୍ଟ ହୋଇଗଲେ ରୋଗ ଉପଶମର ସମସ୍ତ ରାସ୍ତା ବନ୍ଦ ହୋଇଯିବ, ଯେପରିକି ବିଶଲ୍ୟକରଣୀ, ମୃତ ସଞ୍ଜୀବନୀ, ଏ ଗଛ ମୃତ ମଣିଷକୁ ଜୀବନ୍ୟାସ ଦିଏ। ଯୁଗମୋହନ ଗଛର ପତ୍ରକୁ ପାଣି ସହ ଫୁଟେଇ ପିଇଲେ ବୀର୍ଯ୍ୟବୃଦ୍ଧି ହୁଏ। ଉଦ୍ୟାନ ନାମକ ଗଛର ଫଳ ତୁଳା ସଂକ୍ରାନ୍ତି ଦିନ ଭକ୍ଷଣ କଲେ ଅପୁତ୍ରିକ ଦୋଷ ନାଶ ହୁଏ। ଅକ୍ଷୟ ତୃତୀୟା ଦିନ କନକବିନ୍ଦୁ ଗଛର ପତ୍ର ଭକ୍ଷଣ କଲେ ଆୟୁଷ ବୃଦ୍ଧି ହୁଏ। ମୋହିନୀ ଲତାର କ୍ଷୀର ନେଇ କପାଳରେ ଚିତା କରି ପିନ୍ଧିଲେ ମଣିଷ ରୂପଲାବଣ୍ୟ ଫେରିପାଏ। ସିଦ୍ଧକଳ୍ପ ଗଛର ପତ୍ରକୁ ପାଣି ସହ ସିଝେଇ ପିଇଲେ ହଜାର ହଜାର ବର୍ଷ ଯାଏ କ୍ଷୁଧା ତୃଷା ମଣିଷଠୁ ଦୂରେଇ ଯାଏ। ଏହି ଖାଣ୍ଡବ ବଣରେ 80 ଲକ୍ଷ ଚନ୍ଦନ ଗଛ ଅଛି, ତାହା ମଣିଷ ପାଇଁ ଉପକାରୀ। ତମେ ଏସବୁକୁ ନଷ୍ଟ କଲେ ପୃଥିବୀର ଅମଙ୍ଗଳ ହେବ। ତେବେ ଅର୍ଜୁନ ନିଜ ନିଷ୍ପତ୍ତିରୁ ଓହରି ପାରିନଥିଲେ। ତାଙ୍କର ସଂକଳ୍ପ ଏତେ ଦୃଢ଼ ଥିଲା, ସେ ଭଲମନ୍ଦ ବିଚାର କରିବା ପାଇଁ ଅସମର୍ଥ ହେଲେ। ତେବେ ଖାଣ୍ଡବ ପୋଡ଼ିରୁ ଦୈବୀ କୃପା ବଳରେ କିଛି ପ୍ରାଣୀ ଏବଂ ଗଛଲତା ବର୍ତ୍ତି ଯାଇଥିଲେ। ବ୍ୟାସଙ୍କ ମହାଭାରତ ଅନୁସାରେ ଅଶ୍ୱସନ ସାପ, ମୟ ଦାନବ, 4 ସାରଙ୍ଗ ପକ୍ଷୀ ଏମାନେ ବର୍ତ୍ତି ଯାଇଥିଲେ। କିନ୍ତୁ ସାରଳା ଦାସଙ୍କ ମହାଭାରତରେ ସମୁଦାୟ ଜୀବଜନ୍ତୁ ଏବଂ ବୃକ୍ଷଲତା ମିଶି 15 ରକ୍ଷା ପାଇଯାଇଥିଲେ। ସାରଙ୍ଗ ପକ୍ଷୀ ଓ ତାର 4 ପିଲା, ଶୋଷକ ସର୍ପ, ଗର୍ଭବତୀ ଅବସ୍ଥାରେ ତାରାକ୍ଷୀ ପକ୍ଷୀ, ତାମ୍ରଚୂଡ଼ ଚଢ଼େଇ, ପାଳଧୁଆ ଗଛ, ବିଷ୍ଣୁପ୍ରସାଦ ଅଶ୍ୱ, ନୀଳକଣ୍ଠ ଚଢ଼େଇ, ବଉଳ ଗଛ, ଜବାକୁସୁମ ଗଛ, ତରାଟ ଗଛ ଏବଂ ମୟଦାନବ। ମୟଦାନବ ପରବର୍ତ୍ତୀ କାଳରେ ଖାଣ୍ଡବ ପ୍ରସ୍ଥରେ 14 ଭିତରେ ତିଆରି କରିଥିଲେ ମଣିମୁକ୍ତା ବିମଣ୍ଡିତ ଏକ ସୁଦୃଶ୍ୟ ହର୍ମ୍ୟ, ଯାହା ପରବର୍ତ୍ତୀ କାଳରେ ହେଲା ଇନ୍ଦ୍ରପ୍ରସ୍ଥ। କିନ୍ତୁ ଖାଣ୍ଡବ ଦହନରେ ଯେଉଁ ପ୍ରାଣୀ ଏବଂ ବୃକ୍ଷଲତା ନଷ୍ଟ ହୋଇଗଲେ, ତାହାର ଭରଣା ହୋଇପାରିଲା ନାହିଁ। ଯେଉଁ ଜୀବଜନ୍ତୁ ଓ ବୃକ୍ଷଲତା ଖାଣ୍ଡବ ପୋଡ଼ିରୁ ବର୍ତ୍ତିଗଲେ, ସେମାନେ ହିଁ ପରବର୍ତ୍ତୀ କାଳରେ ପୃଥିବୀ ପୃଷ୍ଠରେ ପ୍ରାଣୀ ଏବଂ ଉଦ୍ଭିଦ ଜଗତ ବିସ୍ତାରରେ ମୁଖ୍ୟ ଭୂମିକା ନେଇଥିବେ ନିଶ୍ଚୟ। ସେତକ ପୁଣି ଦୈବୀ କୃପା ବଳରେ ସମ୍ଭବ ହୋଇଥିଲା। ଖାଣ୍ଡବ ଦହନ ପରି ଆଜି ମଧ୍ୟ ହଜାର ହଜାର ଯୋଜନ ପରିମିତ ବଣଜଙ୍ଗଲ କ୍ଷୟ ପାଉଛି, କିନ୍ତୁ ସେଦିନର ଦୈବୀ କୃପା ଆଜି ମିଳିଲେ ତ, ହୁଏତ ମିଳିପାରେ, ଯଦି ସାଧୁ ଉଦ୍ୟମ ଜାରି ରହିବ, ମଣିଷ ସଚେତନ ହେବ। ଶାସ୍ତ୍ର କହିଛି, ନିପାନମ୍ ଇବ ମଣ୍ଡୁକାହା, ସରହପୂର୍ଣ୍ଣଂ ଇବ ଅଣ୍ଡଜାହା, ସଦ୍ୟୋଗଂ ନରଂ ଆୟନ୍ତି ବିବସହା ସର୍ବସମ୍ପଦ। ଯେପରି କୂଅ ପାଖରେ ଥିବା ଜଳପୂର୍ଣ୍ଣ ସ୍ଥାନକୁ ବେଙ୍ଗ ଆସନ୍ତି, ଜଳଭରା ସରୋବରକୁ ପକ୍ଷୀମାନେ ଆସନ୍ତି, ସେହିପରି ସମଗ୍ର ସମ୍ପଦ ବାଧ୍ୟ ହୋଇ ଉଦ୍ୟମୀ ବ୍ୟକ୍ତି ପାଖକୁ ଆସନ୍ତି। ସେ ଉଦ୍ୟମ ଏବେ ଆରମ୍ଭ ହେଉ, ଜଙ୍ଗଲ କ୍ଷୟ ରୋକିବା ପାଇଁ ତାହା ପ୍ରଥମ ପଦକ୍ଷେପ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଆପଣମାନେ ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତରୁଣକାନ୍ତି ରାଉତ।
2: ଅନୁଚିନ୍ତା କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ପୁରୀ। ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୀ ରାମଚରିତ ମାନସର 97 ଭାଗ। ମୂଳ ରଚନା ଗୋସ୍ୱାମୀ ତୁଳସୀ ଦାସ, ଏଥିରେ କଣ୍ଠଦାନ କରିଛନ୍ତି ଏ ହରିଚରଣ।
3: Nine, seven.

ପ୍ରଚାର କଲୁ ଶ୍ରୀରାମଚରିତ ମାନସର 97ତମ ଭାଗ। ମୂଳ ରଚନା କରିଥିଲେ ଗୋସ୍ୱାମୀ ତୁଳସୀଦାସ, ଏଥିରେ କଣ୍ଠଦାନ କରିଥିଲେ ଏ ହରିଚରଣ। ଆକାଶବାଣୀ ପୁରୀ। ବର୍ତ୍ତମାନ ଶୁଣନ୍ତୁ ଗୋଟିଏ ଭକ୍ତି ଗୀତ, ଗାଇଛନ୍ତି ପଙ୍କଜ ଜାଲ, ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ।

ରାତି 10:35 ଶୁଣିପାରିବେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ଶ୍ରୀ ଜଗନ୍ନାଥଙ୍କ ଭଜନ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ ଏଇ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପିପିଲିର ଚାନ୍ଦୁଆ ଶିଳ୍ପ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅମୂଲ୍ୟ ପରିଚୟ। ଏହାର ପ୍ରଚାର ପ୍ରସାର ଓ ବଜାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଚାନ୍ଦୁଆ ହବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି।
1: ପିପିଲିର ଚାନ୍ଦୁଆ ପ୍ରସ୍ତୁତ କରିବା ଏଇ ଯୋଉ କଳା ଆଜି ଏ ପିପିଲି ଛଡ଼ା ଓଡ଼ିଶାରେ ଭାରତ ବର୍ଷରେ ବା ବିଶ୍ୱରେ ଆଉ କୋଉଠି ଅଛି? ଆଉ ଏ କଳା ଆମ ରକ୍ତରେ ଅଛି, ଆମ ପରମ୍ପରାରେ ମଧ୍ୟ ଅଛି। ଏଠାରେ ପ୍ରଶିକ୍ଷଣ ଦିଆଯିବ, ଏଠାରେ ଉତ୍ପାଦନକୁ ବୃଦ୍ଧି କରାଯିବ, ଏଠାରେ ପ୍ରଦର୍ଶନ ପୁରା କରାଯିବ।
0: ପୁରୀ ଜିଲ୍ଲା ପିପିଲି ସ୍ଥିତ ଜବାହର ବିଦ୍ୟାପୀଠ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପାଞ୍ଚ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାରର ଶିଳାନ୍ୟାସ କରିଛନ୍ତି। ପ୍ରାୟ 80 କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି ହବ୍ ମାଧ୍ୟମରେ 6,000 ସ୍ଥାନୀୟ ଚାନ୍ଦୁଆ କାରିଗର ଉପକୃତ ହେବେ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତକାଲି ଆନୁଷ୍ଠାନିକ ଭାବେ ବୈଠକକୁ ଉଦ୍ଘାଟନ କରିଥିଲେ। ଏହି ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରୁଛନ୍ତି। ଓଡ଼ିଶା ପୁଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଭୁବନେଶ୍ୱରସ୍ଥିତ ପୁଲିସ୍

0: ଭବନ ଠାରେ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଉଦ୍‌ଯାପିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଯୋଗଦେଇ କହିଛନ୍ତି, ସମୃଦ୍ଧ ଓଡ଼ିଶା ଗଠନରେ ଉପକୂଳ ସୁରକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉପକୂଳ ସୁରକ୍ଷା ଶାଖାର କ୍ଷମତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିର ସମନ୍ୱୟ, ମାନବ ସମ୍ବଳର ଦକ୍ଷତା ବିକାଶ ଏବଂ ଆବଶ୍ୟକ ଭିତ୍ତିଭୂମି ସୁରକ୍ଷା ପାଇଁ ସରକାରଙ୍କ ପ୍ରତିବଦ୍ଧତା ରହିଛି। ଏହି ସମ୍ମିଳନୀରେ ଓଡ଼ିଶା ସମେତ 5 ଉପକୂଳବର୍ତ୍ତୀ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଓଡ଼ିଶାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କଠାରୁ ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଘର ଛାତ ଉପରେ ସୌର ପ୍ରକଳ୍ପ ଲଗାଇବା କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ଗ୍ରାହକଙ୍କ ଆବେଦନରେ ପ୍ରଥମ ସ୍ଥାନରେ ରହିଛି। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ପ୍ରଦାନ କରାଯିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅସୁରାଳିଠାରେ ପ୍ରସ୍ତାବିତ ଶହୀଦ ଷ୍ଟାଡିୟମକୁ ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶିଳାନ୍ୟାସ ସହିତ ଧୂସୁରୀ ପାଳସାହିଠାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ବିଜୁଳି ଯୋଜନାରେ ନଦୀଗାଁକୁ ରାଜ୍ୟର ପ୍ରଥମ ମଡେଲ ସୌରଗ୍ରାମ ଭାବେ ମନ୍ତ୍ରୀ ଘୋଷଣା କରିଛନ୍ତି। ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି ସହରର ପ୍ରମୁଖ ଡ୍ରେନ୍ଗୁଡ଼ିକୁ ସଫା କରାଯାଉଛି। ରାସ୍ତାଗୁଡ଼ିକର ମରାମତି ଦ୍ରୁତଗତିରେ ଜାରି ରହିଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ ଶୋଭାଯାତ୍ରା ମାର୍ଗରେ ପର୍ଯ୍ୟାପ୍ତ ଆଲୋକୀକରଣ ବ୍ୟବସ୍ଥା କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1974 ପ୍ରତିବର୍ଷ ଜୁନ୍ 5 ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ପାଳନର ମୂଳ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରକୃତିର ସୁରକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ, ଜଳ ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପରିବେଶ ସମାରୋହରେ ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେବେ। ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାମାଜିକ ସୁରକ୍ଷା ଯୋଜନାର ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି କେରଳମ୍ ସ୍ପର୍ଶ କରିବା ପରେ ଦେଶର ଅନ୍ୟ କିଛି ଅଞ୍ଚଳକୁ ଅଗ୍ରସର ହେଉଛି। କେରଳମ୍ ଛୁଇଁବାର 10-12 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ପ୍ରବେଶ କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଗତକାଲି 12 ସ୍ଥାନର ତାପମାତ୍ରା 40°C ଉପରେ ରହିଥିବା ବେଳେ ସମ୍ବଲପୁରଠାରେ ସର୍ବୋଚ୍ଚ ତାପମାତ୍ରା 42.2°C ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ପରିବେଶ ଓ ସ୍ୱାସ୍ଥ୍ୟ। ଆଲୋଚିକା ଡାକ୍ତର ଅନୁସୟା ଦାସ।
2: ପରିବେଶ ଓ ସ୍ୱାସ୍ଥ୍ୟ ଦୁଇଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଆମ ଚତୁଃପାର୍ଶ୍ୱରେ ଦୃଶ୍ୟମାନ ଘର, ବାହାର, ବାଡ଼ି, ବଗିଚା, ରାସ୍ତାଘାଟ, ବଣ ଜଙ୍ଗଲ, ନଦୀ, ସମୁଦ୍ର, ପାହାଡ଼, ପର୍ବତ ଆମର ପରିବେଶ ବୋଲି କୁହାଯାଇଥାଏ। ଏହି ପରିବେଶର ଶୁଦ୍ଧତା ଉପରେ ମନୁଷ୍ୟର ସୁସ୍ଥ ଜୀବନ ଧାରଣ ନିର୍ଭର କରେ। ଏହି ପରିବେଶର ଶୁଦ୍ଧତା ନିର୍ଭର କରିଥାଏ ବାୟୁ, ଜଳ, ଭୂମି, କାଳ ବା ଋତୁର ଶୁଦ୍ଧତା ଉପରେ। ଆଜିର ସଭ୍ୟ ଶିକ୍ଷିତ ମାନବ ନିଜର ସ୍ୱାର୍ଥ ସିଦ୍ଧି ଏବଂ ଭୋଗବିଳାସ ପାଇଁ ବାୟୁ, ଜଳ, ଭୂମିକୁ ଦୂଷିତ କରିବା ଫଳରେ ଋତୁ ବିପର୍ଯ୍ୟୟ ମଧ୍ୟ ଦେଖାଦେଇଥାଏ। ବୃକ୍ଷଲତା ଭରା ସବୁଜ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶକୁ ଧ୍ୱଂସ କରି ସେଠାରେ ମନୁଷ୍ୟ ଗଢ଼ି ଚାଲିଛି କୋଠାବାଡ଼ି, କଳକାରଖାନା, ଯାନବାହନର ବହୁଳ ଭାବରେ ଚଳାଚଳ, କୋଇଲା ଖଣି, ତୈଳ ବିଶୋଧନାଗାର, ଧାତୁ ପଥରର ପ୍ରଗଳନ, ଟିଭି, ଫ୍ରିଜ୍, କୁଲର, ଗ୍ରାଇଣ୍ଡର, ୱାସିଂ ମେସିନ୍, ମୋବାଇଲ ଫୋନ୍ ଇତ୍ୟାଦିର ବହୁଳ ବ୍ୟବହାର ଫଳରେ ସେଥିରୁ ସୃଷ୍ଟି ହେଉଥିବା ଦୂଷିତ ଗ୍ୟାସ୍ ଏବଂ ପଚା ପାଣି ଦ୍ୱାରା ସମ୍ପୂର୍ଣ୍ଣ ବାୟୁମଣ୍ଡଳ ଆଜି ପ୍ରଦୂଷିତ ହୋଇପଡ଼ିଛି। ତା ସହିତ ଭୂମି ଏବଂ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହୋଇପଡ଼ିଛି। ଅମ୍ଳ ବୃଷ୍ଟି ହେତୁ ନଦୀ

0: ସମୁଦ୍ର ଜଳ ଆଜି ପ୍ରଦୂଷିତ। ଯେଉଁ ବୃକ୍ଷ ଅଙ୍ଗାରକାମ୍ଳ ଗ୍ୟାସକୁ ଶୋଷି ନେଇ ମନୁଷ୍ୟକୁ ଜୀବନଦାୟିନୀ ମହାଶକ୍ତି ଯୋଗାଇଥାଏ, ସେହି ଜୀବନ ସଦୃଶ ବୃକ୍ଷକୁ କାଟି ପକାଇ ବାୟୁମଣ୍ଡଳକୁ ମନୁଷ୍ୟ ଆଜି ଭରି ଦେଇଛି ଦୂଷିତ ଗ୍ୟାସ, ସଲଫର ଡାଇଅକ୍ସାଇଡ୍ ଗ୍ୟାସ, ନାଇଟ୍ରୋଜେନସ୍ ଗ୍ୟାସ, ଅଙ୍ଗାରକାମ୍ଳ ଆଦି ଜୀବନ ବିରୋଧୀ ଗ୍ୟାସରେ। ମନୁଷ୍ୟ ଯଦି ଗାଡ଼ିରୁ ବାହାରୁଥିବା କଳା ଧୂଆଁରେ ମାତ୍ର 3 ଘଣ୍ଟା ରହେ ତେବେ ତାର ମୃତ୍ୟୁ ସୁନିଶ୍ଚିତ। ମନୁଷ୍ୟର ଭାବିବା ଉଚିତ, ଯଦି କିଛି ବର୍ଷ ଏହି ଦୂଷିତ ବାୟୁମଣ୍ଡଳ ଭିତରେ ମନୁଷ୍ୟ ବାସ କରିବ ତେବେ ତାହାର କି ଭୟଙ୍କର ପରିଣତି ନ ଘଟିବ। ଚାଷ ପାଇଁ ଭୂମିରେ ପ୍ରୟୋଗ ହେଉଥିବା ବିଭିନ୍ନ ରାସାୟନିକ ସାର, କୀଟନାଶକ, ଔଷଧ ଆଦି ଫଳରେ ପାଇଖାନା ଏବଂ ପରିସ୍ରାଗାର, କଳକାରଖାନାର ଦୂଷିତ ପଚା ପାଣି ଦ୍ୱାରା ଭୂମି ଆଜି ପ୍ରଦୂଷିତ ହୋଇପଡ଼ିଛି। ଏହାଫଳରେ ପନିପରିବା, ଖାଦ୍ୟଶସ୍ୟ, ଫଳମୂଳ ସେମାନଙ୍କର ଜୀବନୀ ଶକ୍ତି ହରାଇ ବସିଛନ୍ତି, ଯାହାର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି ଏବଂ ମନୁଷ୍ୟର ବ୍ୟାଧି ପ୍ରତିରୋଧକ ଶକ୍ତି ହ୍ରାସ, ଜରା, ବ୍ୟାଧି, ଅକାଳ ବାର୍ଦ୍ଧକ୍ୟରେ ପୀଡ଼ିତ ହେବାକୁ ବାଧ୍ୟ ହେଉଛି। ଏବେଠାରୁ ପ୍ରତ୍ୟେକ ମନୁଷ୍ୟ ଯଦି ସଚେତନ ଭାବରେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ନିମିତ୍ତ ଗାଡ଼ି ମଟର ଇତ୍ୟାଦି ଯାନବାହନର ଯଥେଚ୍ଛା ବ୍ୟବହାରକୁ ସୀମିତ ନ କରେ, ବୃକ୍ଷ କଟା ବନ୍ଦ କରି ବୃକ୍ଷରୋପଣ ଏବଂ ସବୁଜ ପରିବେଶ ସୃଷ୍ଟି ଦିଗରେ ପଦକ୍ଷେପ ନ ନିଏ, କଳକାରଖାନା ଇତ୍ୟାଦି ବହୁଳ ପ୍ରବର୍ତ୍ତନକୁ ସୀମିତ କରି ଧୂମ୍ରବିହୀନ ଗାଡ଼ି ମଟର, କଳକାରଖାନା, ଚୁଲା ଇତ୍ୟାଦି ବ୍ୟବହାର ନ କରେ ଏବଂ ସେଥିରୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ, ପଚା ପାଣି, ଦୂଷିତ ଗ୍ୟାସକୁ ବୈଜ୍ଞାନିକ ପଦ୍ଧତିରେ ସୁନିୟନ୍ତ୍ରିତ କରେ, ତେବେ ପରିବେଶ ପ୍ରଦୂଷଣ ଯୁକ୍ତ ଭୟଙ୍କର ପ୍ରଭାବ ପ୍ରକୃତି ସୃଷ୍ଟି କରିବାକୁ ବାଧ୍ୟ ହେବ ଏବଂ ତାର କୁପରିଣାମ ସ୍ୱରୂପ ଅଂଶୁଘାତ, ବନ୍ୟା, ବାତ୍ୟା, ମରୁଡ଼ି, ଦୁର୍ଭିକ୍ଷ, ଭୂମିକମ୍ପ, ସୁନାମି ଇତ୍ୟାଦି ତଥା ଅଜଣା ଓ ଅସାଧ୍ୟ ବ୍ୟାଧି ପୀଡ଼ିତ ହୋଇ ମନୁଷ୍ୟ ସମାଜ ଧ୍ୱଂସ ପଥକୁ ପରିଷ୍କାର କରିଦେବ। ରାସ୍ତାଘାଟରେ ନିମ୍ବ ବୃକ୍ଷ ଭଳି ଜୀବାଣୁ ଓ ଭୂତାଣୁ ନାଶକ ଔଷଧୀୟ ବୃକ୍ଷକୁ ରୋପଣ ଫଳରେ ଦୂଷିତ ବାୟୁ ଶୋଧନ ହୋଇ ମନୁଷ୍ୟର ଅତ୍ୟନ୍ତ ଉପକାର ସାଧିତ ହେବ। ସ୍ୱାର୍ଥପରତା, କାମନା ବାସନା, ଘୃଣା, ହିଂସା, ଲୋଭମୋହ ଆଦି ବିରୁଦ୍ଧ ଭାବନା ଗୁଡ଼ିକୁ ନଷ୍ଟ କରି ଯଦି ମନୁଷ୍ୟ ଭିତରେ ଭଗବତ ବିଶ୍ୱାସ, ଭକ୍ତି, ପ୍ରେମ, ଜ୍ଞାନ ଇତ୍ୟାଦି ଆଧ୍ୟାତ୍ମିକ ଚେତନା ଉଦ୍ରେକ କରାଯାଇପାରନ୍ତା, ତାହାଦ୍ୱାରା ମନୁଷ୍ୟ ଭିତରେ ଧୈର୍ଯ୍ୟ, ସାହସ, ବିଶ୍ୱାସ, ବିଶ୍ୱ ପ୍ରତି ଭାତୃଭାବ, ବିଶ୍ୱ ଐକ୍ୟ ଭାବ ସୃଷ୍ଟି ହୋଇପାରନ୍ତା, ମାନସିକ ଚାପଜନିତ ବିଭିନ୍ନ ବ୍ୟାଧିରୁ ମନୁଷ୍ୟ ରହିପାରନ୍ତା, ଉଚ୍ଚ ରକ୍ତଚାପ, ହୃଦ୍ରୋଗ, ମଧୁମେହ, ଅମ୍ଳପିତ ଏବଂ କ୍ୟାନ୍ସର ଇତ୍ୟାଦି ରୋଗଗୁଡ଼ିକୁ ପ୍ରତିହତ କରିପାରନ୍ତା, ମନ ଓ ଶରୀରକୁ ରୋଗମୁକ୍ତ କରି ସୁସ୍ଥ ବାତାବରଣ ସୃଷ୍ଟି କରିବା ସହିତ ବିଶ୍ୱରେ ସୁସ୍ଥ ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରନ୍ତା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା, ପରିବେଶ ଓ ସ୍ୱାସ୍ଥ୍ୟ ଆଲୋଚିକା ଥିଲେ ଡାକ୍ତର ଅନୁସୂୟା ଦାସ।

0: ଆମର ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 975 କିଲୋ ହର୍ଯ୍ୟୁଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରତ ଓ ଦମନରେ ଆଜି 18,800 crore ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୁରତ ଏବଂ ଦମନ ଗସ୍ତ କରି 18,800 crore ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଶ୍ରୀ ମୋଦି ଦମନରେ ନମୋ ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠାର ଉଦ୍ଘାଟନ ସହ ନମୋ ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେଠାରେ ପ୍ରଧାନମନ୍ତ୍ରୀ 2,970 crore ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ହାଜିରାଠାରେ ପ୍ରଧାନମନ୍ତ୍ରୀ ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସୁରତରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରରେ 18,800 crore ରୁ ଅଧିକ

0: ଥିବା ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ନେବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କିତ ଆଲୋଚନା ଲାଗି ଭାରତ ଆସିଥିବା ଆମେରିକାର ଏକ ବାଣିଜ୍ୟିକ ପ୍ରତିନିଧି ଦଳ ଚାରିଦିନିଆ ଗସ୍ତ ଶେଷ କରିଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ସମୟରେ ପ୍ରତିନିଧି ଦଳ ବାଣିଜ୍ୟିକ ସାମଗ୍ରୀ, ଅଣଶୁଳ୍କ ପଦକ୍ଷେପ, ସୀମା ଶୁଳ୍କ, ଅର୍ଥନୈତିକ ସୁରକ୍ଷା ସମନ୍ୱୟ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଉଭୟ ଦେଶ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 7ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17ଟି ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10ଟି ସ୍ୱର୍ଣ୍ଣ, 6ଟି ରୌପ୍ୟ ଏବଂ ଗୋଟିଏ ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସାରା ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ 1973 ପ୍ରତିବର୍ଷ ଜୁନ୍ 5 ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଏବଂ ପୃଥିବୀକୁ ସୁରକ୍ଷା ଦେବା ପାଇଁ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଏହି ଦିବସର ଲକ୍ଷ୍ୟ। ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ରାଜ୍ୟମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଏକ ପେଡ଼ ମା କେ ନାମ ଅଭିଯାନ ଅଧୀନରେ ଦିଲ୍ଲୀର ମୈଦାନଗଡ଼ସ୍ଥିତ ନମୋ ଅକ୍ସିଜେନ୍ ପାର୍କରେ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଅନେକ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ରାଜ୍ୟସ୍ତରରେ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ପରିବେଶଗତ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଏକ ସ୍ଥାୟୀ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସମାଧାନ କରିବା ପାଇଁ ଆଜିର ଦିବସ ପ୍ରେରଣା ଯୋଗାଇଥାଏ। ଜାପାନର କାକାମିଗାହାରା ହକି ଷ୍ଟାଡିୟମରେ ଆଜି 18 କମ୍ ପୁରୁଷ ଏସିଆ କପ୍ ହକି ପ୍ରତିଯୋଗିତାର ସେମିଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ 18 କମ୍ ମହିଳା ଏସିଆ କପ୍ରେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜିତ ରହିବା ପରେ ସେମିଫାଇନାଲରେ ପହଞ୍ଚିଛି। ଆଜି 9:30 ଭାରତ ଚୀନ୍ ବିପକ୍ଷରେ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ସୁରତ ଓ ଦମନରେ ଆଜି 18,800 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତା ବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆକାଶବାଣୀ ପୁରୀ ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ପୁରୀ ପରିକ୍ରମା। ଉପସ୍ଥାପନାରେ ଅଛନ୍ତି ବିଭୂତି ଭୂଷଣ ମିଶ୍ର, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ନମସ୍କାର ଶ୍ରୋତା ବନ୍ଧୁ, ସକାଳର ଏହି ଶୁଭ ମୁହୂର୍ତ୍ତରେ ଆପଣମାନଙ୍କୁ ଅଭିନନ୍ଦନ ଜଣାଇ ପୁରୀ ପରିକ୍ରମାର ଏ ନୂତନ ଅଧ୍ୟାୟକୁ ନୂଆ ଆଶା ସହ ଆପଣଙ୍କୁ ସ୍ୱାଗତ କରୁଛି। ଉପସ୍ଥାପନାରେ ମୁଁ ବିଭୂତି। ପ୍ରାତଃ ସମୟ ଆପଣଙ୍କ ପାଇଁ ମଙ୍ଗଳମୟ ହେଉ, ସୁଖପ୍ରଦ ହେଉ, ଏତିକି କାମନା କରି ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଣିପାତ କରୁଛି। ଶ୍ରୋତା ବନ୍ଧୁ, ଆଜି ହେଉଛି June 5, 2026 ଶୁକ୍ରବାର, ବୃଷ ଜ୍ୟେଷ୍ଠ ନକ୍ଷତ୍ର 22 ଦିନ, ଆଷାଢ଼ ମଳ, କୃଷ୍ଣ ପଞ୍ଚମୀ, ଶ୍ରବଣା ମକର ତିଥି, ସୂର୍ଯ୍ୟୋଦୟ 5:07। ଆଜିର ଏହି ଶୁଭ ମୁହୂର୍ତ୍ତରେ ସମସ୍ତଙ୍କର ମଙ୍ଗଳ କାମନା କରି ଭେଟି ଦେଉଛି ସୁନ୍ଦର ଶ୍ଳୋକଟିକୁ।

0: କିଚେନ ଗାର୍ଡେନ ପାଇଁ କିଛି ଜାଗା ଅଛି, କିଚେନ ଗାର୍ଡେନ କରିବା ପାଇଁ କି ଫ୍ରି ଟାଇମରେ ଆପଣ ଆପଣ ବହୁମୂଲ୍ୟ ସମୟ ନଷ୍ଟ ନ କରି ନିଜକୁ ଯେତେ ନେଚର ସହିତ ଇନଭଲ୍ଭ କରନ୍ତୁ, ନହେଲେ ଆମର ପରପିଢ଼ି ଆଉ ଅକ୍ସିଜେନଟେ ପାଇଁ ବି ସିଲିଣ୍ଡର ଧରିକି ବୁଲିବାକୁ ପଡିବ, ଯାହା ବର୍ତ୍ତମାନ ପ୍ରେଡିକ୍ଟ କରାଯାଉଛି ଏଇ ଅବସ୍ଥା ଭବିଷ୍ୟତରେ ଆସିପାରେ।
1: ବଢିଆ କଥା କହିଲେ ମ୍ୟାଡମ, କିନ୍ତୁ ବର୍ତ୍ତମାନ ଆମର ପରିବେଶ ଯୋଉ ସୁରକ୍ଷିତ ରଖିବା ପାଇଁ ଯୁବପିଢ଼ି ମାନଙ୍କୁ କଣ ସଚେତନ କରିବା?
0: ଆପଣ ଜାଣିଛନ୍ତି, ଯୁବପିଢ଼ି ଯଦି ସଚେତନ ହେବେ ଆମ ସମାଜ ହିଁ ସଚେତନ ହେଇପାରିବ।
1: ଶ୍ରୋତା ବନ୍ଧୁ, ସୃଷ୍ଟିର ପ୍ରତ୍ୟେକ ଅଂଶ ମୂଲ୍ୟବାନ, ତାହାର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। ସୌନ୍ଦର୍ଯ୍ୟ, ବିବିଧତା, ଜୀବନର ବିକାଶକୁ ପରିବେଶ ପ୍ରକାଶ କରିଥାଏ। ତେବେ ଆସନ୍ତୁ ନା ସମସ୍ତେ ସଂକଳ୍ପ ନବା ଓ ପରିବେଶର ସୁରକ୍ଷା ପାଇଁ ସଚେତନ କରିବା।

ସଦାବନ୍ଧୁ, ଏଥର ଶୁଣିବା ପୁରୀରେ ଅନୁଷ୍ଠିତ କେତୋଟି କାର୍ଯ୍ୟକ୍ରମର ବିବରଣୀ। ପୁରୀରେ ଅନୁଷ୍ଠିତ ହୋଇଛି ବ୍ରିକ୍ସ ସମ୍ମିଳନୀ। ଏହି ସମ୍ମିଳନୀରେ ଏକାଠି ହେବେ 11 ଦେଶର ପ୍ରତିନିଧି। ବିପର୍ଯ୍ୟୟର ମୁକାବିଲା ଓ ବ୍ରିକ୍ସ ବିପର୍ଯ୍ୟୟର ବିପଦ ହ୍ରାସ କରିବା ପାଇଁ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ ଅନୁଷ୍ଠିତ ହୋଇଛି। ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ପୁରୀର ପ୍ରସିଦ୍ଧ ତାଜ୍ ହୋଟେଲଠାରେ ଏହି ଆନ୍ତର୍ଜାତିକ ସମ୍ମିଳନୀ 5 ପର୍ଯ୍ୟନ୍ତ ଚାଲୁ ରହିବ। ବୈଠକରେ ବ୍ରିକ୍ସର ମୂଳ ସଦସ୍ୟ ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ସହିତ ସହଯୋଗୀ ଦେଶ UAE, ଇଜିପ୍ଟ, ଇରାନ ଓ ଇଣ୍ଡୋନେସିଆର ପ୍ରତିନିଧି ଓ ବିଶେଷଜ୍ଞମାନେ ସାମିଲ ହୋଇଛନ୍ତି। ଏହି ବୈଠକରେ ନୂତନତା, ସହଯୋଗିତା ଓ ସ୍ଥାୟିତ୍ୱ ମାଧ୍ୟମରେ ସହନଶୀଳତାର ବିକାଶ ଓ ବିପର୍ଯ୍ୟୟର ଆଲୋଚନା ହୋଇଥିଲା। ଶ୍ରୀକ୍ଷେତ୍ର ସୂଚନା ପୁରୀ ପକ୍ଷରୁ ଆୟୋଜିତ 24 ଜାତୀୟ ଲୋକମେଳା ଏବଂ 17 ଜାତୀୟ କୃଷିମେଳାର ତୃତୀୟ ସନ୍ଧ୍ୟା ଗୋଲ୍ଡେନ୍ ସି ବିଚ୍ ବେଳାଭୂମିରେ ଗରିମାମୟ ଅତିଥି ସମାଗମ, ରୌପ୍ୟ ଜୟନ୍ତୀ ଘୋଷଣା, ଦେଶବ୍ୟାପୀ ଲୋକ ଜନଜାତି କଳାର ଅପୂର୍ବ ସମାହାର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଭାରତବର୍ଷର ଆଧ୍ୟାତ୍ମିକ ରାଜଧାନୀ ପୁରୀର ବିଶ୍ୱ ଦେବତା ଶ୍ରୀଜଗନ୍ନାଥ, ଏହାର ମଣିଷ, ଏହାର ପବିତ୍ର ମାଟି, ଆଧ୍ୟାତ୍ମିକ ଚେତନା, ଲୋକଚେତନା, ବିଶ୍ୱର ଗୌରବ, ପ୍ରଧାନମନ୍ତ୍ରୀ ବିକଶିତ ଭାରତର ଶ୍ରେଷ୍ଠ ଭାରତର ଆହ୍ୱାନ ନେଇ ଆସିଛି ବୋଲି କେନ୍ଦ୍ର ସରକାରଙ୍କର ବୈଦେଶିକ ଓ ବୟନ ଶିଳ୍ପ ମନ୍ତ୍ରୀ ପବିତ୍ର ମାଘେରିଟା କହିଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ମୋ ବିଭାଗ ଏଥିପ୍ରତି ସମସ୍ତ ସହଯୋଗ ରହିବ। ଏହି ଲୋକମେଳା ଅବସରରେ ରୌପ୍ୟ ଜୟନ୍ତୀ ଉତ୍ସବ ପାଇଁ ପୁରୀ MP ଡକ୍ଟର ସମ୍ବିତ ପାତ୍ରଙ୍କୁ ଆୟୋଜକ କମିଟିର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ମୁଖସିଙ୍ଗାର ରୀତି ଅନୁଷ୍ଠିତ ହୋଇଛି। ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ଏହି ସେବା କରିଛନ୍ତି। ସନ୍ଧ୍ୟା 6:40 ଠାକୁରଙ୍କ ଦ୍ୱିତୀୟ ଭୋଗମଣ୍ଡପ ସମ୍ପନ୍ନ ହେଲା। ଏହାପରେ ଶ୍ରୀମୁଖ ସିଙ୍ଗାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତଡ଼ପ ଲାଗି ପରେ ନୀତି 7:35 ଗର୍ଭଗୃହକୁ ପ୍ରବେଶ କରିଥିଲେ ଦତ୍ତ ମହାପାତ୍ରମାନେ ଓ ବନକ ଲାଗି ସରିବା ପରେ ଠାକୁରଙ୍କର ମହାସ୍ନାନ ଶେଷ ହୋଇ ପୁଣି ଦର୍ଶନ ଆରମ୍ଭ ହୋଇଥିଲା।

0: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? তাহলে এ পর্যন্ত এত স্ট্রং কেমিতে আছে?
1: আরে এটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিতিলি এবং আজি মধ্য চেটিনাড সিমেন্ট উপরে
2: শক্তি যাহা বর্ষ বর্ষ নহে বরং পিঢ়ি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূলদুয়া। চেটিনাড সিমেন্ট, দ্য পারফেক্ট কনক্রিট চয়েস।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କନକ୍ରିଟ ଚଏସ୍।
4: ଅଞ୍ଜଳିରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ରଙ୍କ କଣ୍ଠରେ।

0: ଅଞ୍ଜଳିରେ ଆପଣମାନେ ଶୁଣୁଥିଲେ କେତୋଟି ଭକ୍ତି ଗୀତ। ଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ରଙ୍କ କଣ୍ଠରେ ଗୀତ ରଚନା କରିଥିଲେ ଗୌର ପଟ୍ଟନାୟକ, ସ୍ୱର ସଂଯୋଜନା ଶରତ କୁମାର ନାୟକ ଏବଂ ପ୍ରଯୋଜନା ଦୁର୍ଗା ମାଝି।
1: ଅଞ୍ଜଳି କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ଆଜିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଶ୍ରୋତାବନ୍ଧୁ, ପ୍ରତ୍ୟେକ ଦିନର କିଛି ନା କିଛି ମହତ୍ତ୍ୱ ରହିଛି, ତେବେ ଆଜିର ଦିନଟି କ'ଣ ପାଇଁ ଖାସ ଅଟେ ଆସନ୍ତୁ ଜାଣିବା। ପଞ୍ଜିକା ଅନୁଯାୟୀ ଆଜି ପୃଷ 22 ଦିନ ଶୁକ୍ରବାର 2026 ମସିହା ଜୁନ୍ ମାସ 5 ତାରିଖ। ଭାରତୀୟ ସାଧାରଣ ସମୟ ଅନୁଯାୟୀ ସୂର୍ଯ୍ୟୋଦୟର ସମୟ 5:10:57 ଏବଂ ସୂର୍ଯ୍ୟାସ୍ତ ସମୟ ରହିଛି 6:19।

ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ଜାଣିବା ଆଜିର ଦିନରେ ଇତିହାସରେ ଘଟିଯାଇଥିବା କିଛି ଘଟଣାବଳୀ ସମ୍ପର୍କରେ। 1984 ମସିହା ଆଜିର ଦିନରେ ଭାରତୀୟ ସେନା ପଞ୍ଜାବର ଅମୃତସର ସ୍ଥିତ ଶିଖମାନଙ୍କର ପବିତ୍ର ସ୍ଥାନ ସୁବର୍ଣ୍ଣ ମନ୍ଦିର ଭିତରେ ଲୁଚି ରହିଥିବା ବିଚ୍ଛିନ୍ନତାବାଦୀମାନଙ୍କୁ ବାହାର କରିବା ପାଇଁ ଏକ ସାମରିକ ଅଭିଯାନ ଆରମ୍ଭ କରିଥିଲା। 1999 ମସିହା ଜୁନ୍ ମାସ 5 ତାରିଖ ଦିନ ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଦ୍ୱାରା ପ୍ରସ୍ତୁତ ସ୍ୱଳ୍ପ ଦୂରତ୍ୱ ବିଶିଷ୍ଟ କ୍ଷେପଣାସ୍ତ୍ର ତ୍ରିଶୂଳର ସଫଳ ପରୀକ୍ଷଣ କରାଯାଇଥିଲା। ଭାରତର ପ୍ରଥମ ରେଳଡବା କାରଖାନା 5 ଜୁନ୍ 1955 ମସିହାରେ ଚେନ୍ନାଇର ପେରମ୍ବୁରମ୍ଠାରେ ଅବସ୍ଥିତ ଇଣ୍ଟ୍ରିଗାଲ୍ କୋଚ୍ ଫ୍ୟାକ୍ଟ୍ରି ଉଦ୍ଘାଟିତ ହୋଇଥିଲା। ଏହା ସ୍ୱାଧୀନ ଭାରତର ପ୍ରଥମ ରେଳ କୋଚ୍ ନିର୍ମାଣ କାରଖାନା।

0: ତଥ୍ୟ ସମ୍ବଳିତ ନାଟ୍ୟ ରୂପକର ଏକ ସ୍ୱତନ୍ତ୍ର ପ୍ରସ୍ତୁତି
1: ରୂପକ ଅନାହତ ଯାତ୍ରା ଶୁଣିପାରିବେ ଜୁନ୍ 8 ତାରିଖ ସକାଳ 8:30
0: କେବଳ ଆକାଶବାଣୀ ପୁରୀ 103.4 FM
1: ଆଉ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ
0: ରୂପକ ଅନାହତ ଯାତ୍ରା।
2: ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ। ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ଆସନ୍ତୁ ଶୁଣିବା କସୁର ଚଳଚ୍ଚିତ୍ରରୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଯୁଗଳକଣ୍ଠରେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ। ବର୍ତ୍ତମାନ ଆପଣମାନେ ଶୁଣୁଛନ୍ତି ଆମ କେନ୍ଦ୍ରରୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ କଣ୍ଠଦାନ କରିଛନ୍ତି ଶିଳ୍ପୀ କୁନାଲ ଗଞ୍ଜାୱାଲା, ଚଳଚ୍ଚିତ୍ର ଖଟା ମିଠା।

0: ଆକାଶବାଣୀର 90 ବର୍ଷ ଯାତ୍ରାର ସଫଳ କାହାଣୀର ଗାଥା
1: ଆଉ ପୁରୀ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ପଛର ଅଜଣା କଥା
0: ତଥ୍ୟ ସମ୍ବଳିତ ନାଟ୍ୟ ରୂପକର ଏକ ସ୍ୱତନ୍ତ୍ର ପ୍ରସ୍ତୁତି
1: ରୂପକ ଅନାହତ ଯାତ୍ରା ଶୁଣିପାରିବେ ଜୁନ 8 ତାରିଖ ସକାଳ 8:30ରେ
0: କେବଳ ଆକାଶବାଣୀ ପୁରୀ 103.4 FM
1: ଆଉ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ
0: ରୂପକ ଅନାହତ ଯାତ୍ରା
2: ଶୁଣୁଥିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

0: विविध भारती के पास है बेमिसाल हस्तियों का अनमोल खजाना। जरा सुनिए कैसी
1: ଏତେବେଳେ ଯାଇ ଶୁଣୁଥିଲେ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ।
2: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
3: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
2: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
2: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
2: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
3: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333ରେ ଯୋଗାଯୋଗ କରନ୍ତୁ।
2: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା

0: ଜନହିତରେ ଜାରି।
1: ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଅଛନ୍ତି ସନ୍ତୋଷ କୁମାର ଲେଙ୍କା।
2: ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀର ଆଉ ଏକ ନୂତନ ଅଧ୍ୟାୟ ସହ ମୁଁ ଆପଣମାନଙ୍କର ହୋଷ୍ଟ ଦୋସ୍ତ ସନ୍ତୋଷ ସ୍ୱାଗତ କରୁଛି ଆପଣମାନଙ୍କୁ। ବାସ୍ତବରେ ଶ୍ରୋତାବନ୍ଧୁ, କାହିଁକି ସୂର୍ଯ୍ୟ ଆଜି ରକ୍ତମୁଖା? କାହିଁ, ଆଗେ ତ ସେ ଆମର ବନ୍ଧୁ ପରି ଥିଲା। ସତରେ କ'ଣ ସୂର୍ଯ୍ୟ ଆମ ଉପରେ ରୁଷ୍ଟ? ନା ଯେମିତି ପ୍ରତ୍ୟେକ କ୍ରିୟାର ସମାନ ବିପରୀତ ପ୍ରତିକ୍ରିୟା ଥାଏ, ଆମେ ଏମିତି କିଛି ଭୁଲ କରିବସିଛେ ଯେଉଁଥିପାଇଁ ସୂର୍ଯ୍ୟ ଆଜି ରୌଦ୍ର ରୂପ ଧାରଣ କରିଛନ୍ତି? ଭାବନ୍ତୁ, ଥରେ ନିଜ ଛାତି ଉପରେ ହାତ ରଖି ଚିନ୍ତା କରନ୍ତୁ। ଆଜି ଆମେ ତ ବଞ୍ଚିଗଲେ, କିନ୍ତୁ ଆମ ଆଗାମୀ ପିଢ଼ିର କ'ଣ ହେବ? ଆମେ କ'ଣ ଆମ ପିଲାମାନଙ୍କୁ ଏକ ଜଳୁଥିବା ନର୍କ ଉପହାର ଦେଇଯିବା? ଆମେ ସାରା ଜୀବନ କଂକ୍ରିଟ ଘର ଭିତରେ କେବେ ଲୁଚି ରହିପାରିବା ନାହିଁ। ଯଦି ଆଗାମୀକାଲିକୁ ଶୀତଳ କରିବାକୁ ଚାହୁଁଛନ୍ତି, ତେବେ ଯେମିତି ପ୍ରକୃତିକୁ ବିଗାଡ଼ିଛେ ସେମିତି ପ୍ରକୃତିକୁ ସଜାଡ଼ିବା ମଧ୍ୟ ଆମର କର୍ତ୍ତବ୍ୟ। ନିଜ ପାଇଁ ନହେଲେ ମଧ୍ୟ ଆମ ପିଲାମାନଙ୍କ ପାଇଁ ତ କରିପାରିବା। ଏହି କଂକ୍ରିଟ ଜଙ୍ଗଲ ଆମକୁ ଶ୍ମଶାନ କରିଦେବ। ଆସନ୍ତୁ ଗୋଟିଏ ଗୋଟିଏ କରି ଗୋଟିଏ ଗଛ ଲଗାଇବା। ଏହି ଗଛ ହିଁ ଆମ ପିଲାମାନଙ୍କୁ ଆଗାମୀ ଦିନରେ ଶୀତଳ ଛାଇଦେବ। ଗାଡ଼ି ମଟରର ସୀମିତ ବ୍ୟବହାର ଓ ପ୍ରଦୂଷଣ ବିରୋଧରେ ଲଢ଼େଇ କରିବା। ଆମ ପ୍ରକୃତିକୁ ବଞ୍ଚାଇଲେ ପ୍ରକୃତି ନିଶ୍ଚୟ ଆମ କଥା ଧ୍ୟାନ ଦେବ। ସମୟ ଆସିଛି ଜଳୁଥିବା ପୃଥିବୀକୁ ଅମୃତର ସ୍ପର୍ଶ ଦେବା। ଆଜି ସଚେତନ ହେବା, କାଲି ପାଇଁ ଜୀବନ ବଞ୍ଚାଇବା। ତେଣୁ ହେ ମଣିଷ ଜାତି, ନିଜକୁ ବଞ୍ଚାଇବା ସହିତ ଆସନ୍ତୁ ଏ ପୃଥିବୀକୁ ବଞ୍ଚାଇବା।

0: ଆସନ୍ତୁ ଶ୍ରୋତା ବନ୍ଧୁ ଆରମ୍ଭ କରିବା ଆଜିର ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ ଏବଂ ରିସିଭ୍ କରିବା ଆମର ପ୍ରଥମ କଲର୍ଙ୍କର ଫୋନ୍ଟି।
1: କିଏ କହୁଛନ୍ତି?
2: ନମସ୍କାର।
1: ଢେଙ୍କାନାଳ
2: ଜିଲ୍ଲାରୁ।
1: ଢେଙ୍କାନାଳରୁ କିଏ କହୁଛନ୍ତି?
2: ନୀଳାଦ୍ରି ସାହୁ।
1: ଆପଣଙ୍କ ଘର ଢେଙ୍କାନାଳର କୋଉ ଜାଗାରେ?
2: ହିନ୍ଦୋଳ ଗୁଳେଇ।
1: ସେ ହିନ୍ଦୋଳର କଣ ବିଶେଷତ୍ଵ?
2: ଏଠି ଗୋଟେ ରାଜବାଟୀ ଅଛି, ରାଜୁଟା ଅମଳରୁ।
1: ଆଚ୍ଛା, ରାଜବାଟୀ ଗୋଟେ ଅଛି। କୋଉ ରାଜା ସେଠି ଶାସନ କରୁଥିଲେ?
2: ସେଠି ଥିଲେ ନବକିଶୋର ସିଂ ଦେଓ।
1: ନବକିଶୋର ସିଂ ଦେଓ, ସେପଟେ ସିଂହଦେବ ରାଜା ମାନେ ସବୁ ଶାସନ କରୁଥିଲେ।
2: ଆଚ୍ଛା,
1: ତାଙ୍କର ବି ଏବେ ବଂଶଧର ଅଛନ୍ତି ସିଂହଦେବ ବୋଧେ?
2: ହଁ, ବଂଶଧର ଅଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ବି ରଥରେ ଆସିକିରି ଛେରାପହଁରା କରୁଛନ୍ତି।
1: ଆଚ୍ଛା, ରଥରେ ତାମାନେ ଆପଣଙ୍କର ସେପଟେ ରଥଯାତ୍ରା ବି ହଉଛି?
2: ଆଜ୍ଞା।
1: ଆଚ୍ଛା, ରଥଯାତ୍ରା ଯୋଉ ହୁଏ କଣ ତିନିଟା ରଥ ହୁଏ ନା ଗୋଟେ ରଥ ହୁଏ?
2: ତିନିଟା ରଥ।
1: ତିନିଟା ରଥ
2: ରାଜୁଡ଼ା ଅମଳରୁ?
1: ଓ, ରାଜା ରାଜୁଡ଼ା ଅମଳରୁ ହଉଛି।
2: ଆଜ୍ଞା।
1: ଆଚ୍ଛା, ସେ ଯୋଉ ରାଜା ଏବେ ଅଛନ୍ତି ସିଏ ଆସିକି ତାକୁ ଛେରା ପହଁରା କରୁଛନ୍ତି?
2: ସୁରେନ୍ଦ୍ର ନାରାୟଣ ସିଂହଦେବ।
1: ସୁରେନ୍ଦ୍ର ନାରାୟଣ ସିଂହଦେବ। ଆଚ୍ଛା, ରାଜା ଯିଏ ଅଛନ୍ତି ସିଏ କଣ ତାଙ୍କର ତ ଏବେ ରାଜତନ୍ତ୍ର ନାହିଁ, ସିଏ ଏବେ କରୁଛନ୍ତି କଣ?
2: ଭୁବନେଶ୍ୱର ରହୁଛନ୍ତି।
1: ଆଚ୍ଛା, ଭୁବନେଶ୍ୱର
2: ରାଜବାଟୀ ଅଛନ୍ତି। ସବୁ ଲୋକମାନେ ଦେଖି ଯାଉଛନ୍ତି ରାଜବାଟୀ କେମିତି ସେତେବେଳେ ହେଇଥିଲା, ତାଙ୍କର ଫଟୋ ସବୁ ଅଛି, ଲଗା ହେଇଛି ଆମର କାନ୍ଥରେ।
1: ତାଙ୍କର ଯୋଉ ପୂର୍ବ ପୁରୁଷ ମାନେ

0: ସବୁ ପୂର୍ବ
1: ପୁରା
0: ରାଜା
1: ପୁରା
0: ଥିଲେ?
1: ପୁରା ପୁରୁଷ ମାନେ
0: ଆଚ୍ଛା, ରାଜାବାଟି କ'ଣ ଏବେ ଅଛି ନା ଭାଙ୍ଗି ଭୁଙ୍ଗି ଗଲାଣି ସବୁ?
1: ନାଇଁ ଅଛି, ତାକୁ ପୁଣି ରିପେୟାରିଂ କରିବା ଯାହା ରହୁଛନ୍ତି ସେଠି।
0: ଆଚ୍ଛା, ରିପେୟାରିଂ ଚାଲିଛି ମାନେ ରକ୍ଷଣାବେକ୍ଷଣ କରୁଛନ୍ତି? ରାଜା ରକ୍ଷଣାବେକ୍ଷଣ କରୁଛନ୍ତି ନା ସରକାର କରୁଛନ୍ତି?
1: ରାଜା ନିଜେ କରୁଛନ୍ତି।
0: ଓ, ରାଜା ନିଜ ଖର୍ଚ୍ଚରୁ କରୁଛନ୍ତି? ତାହେଲେ ଯୋଉ ରାଜା ଆସିକିରି ମଝିରେ ମଝିରେ ସେଠି ରୁହନ୍ତି?
1: ରାଜା ଆସନ୍ତି, ବର୍ତ୍ତମାନ ଆସିବେ, ସେ ରଥଯାତ୍ରାକୁ ଆସିବେ,
0: ସେଠି ରହିବେ
1: ରହିବେ।
0: ଆଚ୍ଛା, ରାଜାଙ୍କର ପିଲା ଛିଲା ସବୁ କିଏ ଆସୁଛନ୍ତି ନା ନାହିଁ? ତାଙ୍କର କେହି ସେମିତିଆ
1: ତାଙ୍କ ପରିବାର ଅଛନ୍ତି? ପରିବାର ଅଛନ୍ତି,
0: ସେମାନେ ସେମାନେ ମଧ୍ୟ ଆସି ରହନ୍ତି ସେଠି?
1: ବହୁତ ପୁରାତନ ସେ ରାଜବାଟି, ଦେଖିଲେ ଆସ ଲାଗେ।
0: ଯେହେତୁ ସେଠି ରାଜବାଟି ଅଛି, ସେଠି ନିଶ୍ଚିତ ଆଖପାଖରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଥିବ, କଣ ସବୁ ଅଛି? ଆଉ
1: ହଁ, ସେଠି ଜଗନ୍ନାଥ ମନ୍ଦିର ଅଛି, ରଜା ହାସଲ କରିଥିଲେ ମାନେ ସେ ଅଧା ହେଇଥିଲା, ସେ ରଜା ମରିଗଲେ ତାକୁ ଏନେ ସରକାର ସେଟା ପୂରଣ କରୁଛନ୍ତି ଉପରୁ ଜଗନ୍ନାଥ ମନ୍ଦିର।
0: ଏବେ ଚାଲିଛି ନା କାମ ସରିଲାଣି?
1: କାମ ଚାଲିଛି ବର୍ତ୍ତମାନ ସୁଦ୍ଧା
0: କାମ ଚାଲିଛି। ତାମାନେ ଏଇଟା ଗୋଟେ ଭଲ କାମ ଯେ ଯୋଉ ଆପଣ କହୁଛନ୍ତି ଯେ ଯେହେତୁ ରଥଯାତ୍ରା ହଉଛି, ଯେହେତୁ ବଡଦେଉଳ ଅଛି ଶ୍ରୀମନ୍ଦିର, ତେଣୁ ନିଶ୍ଚିତ ଭାବରେ ଗୋଟେ ଜଗନ୍ନାଥ ମନ୍ଦିର ମାନେ ଗୁଣ୍ଡିଚା ମନ୍ଦିର ବି ଥିବ?
1: ହଁ, ଗୁଣ୍ଡିଚା ମନ୍ଦିର ଅଛି ଆମର ସେଠି, ବ୍ଲକ ଆମ ହିନ୍ଦୋଳ ବ୍ଲକ ସେଟା।
0: ଆଚ୍ଛା, ସେଠୁ କେତେ ବାଟ ସେ ଗୁଣ୍ଡିଚା ମନ୍ଦିର?
1: ଗୋଟେ କିଲୋମିଟର।
0: ଗୋଟେ କିଲୋମିଟର। ଆଚ୍ଛା, ଭିଡ଼ ହୁଏ ରଥଯାତ୍ରା ସମୟରେ? ସେତେବେଳେ
1: ପ୍ରଚୁର ଭିଡ଼,
0: ପ୍ରଚୁର ଭିଡ଼।
1: ସେ ସବୁ ଛୋଟ ପିଲାମାନେ ସ୍କାଉଟ ସବୁ ଡ୍ରେସ ପିନ୍ଧି ସବୁ ପାଣି ଦିଅନ୍ତି ପିଇବାକୁ, ଆଉ ପୁଲିସ ମାନେ ସବୁ କଡଂ ଇଏ ଘରେ ରହନ୍ତି, ବହୁତ ଭିଡ଼ ହୁଏ ଯାତ୍ରା।
0: ଆଚ୍ଛା, ଆଉ ସବୁ ଖାଲି ରଥଯାତ୍ରା ହୁଏ ନା ନାହିଁ ସେତେ ସେଇ ସମୟରେ କିଛି ମେଳା ମହୋତ୍ସବ ହୁଏ 9 ଦିନ 10 ଦିନ ପର୍ଯ୍ୟନ୍ତ?
1: ସେଠି ଧାରା ବିବରଣୀ ପଚାରିଲା, ମେଳା ମହୋତ୍ସବ କିଛି ନାହିଁ।
0: ଆଚ୍ଛା, ତେଣୁ ଖାଲି ସେଇ ଯୋଉ ରଥ ଦିନ ଭିଡ଼ା ହେବେ, ବାହୁଡ଼ା ଦିନ ପୁଣି ଫେରିବେ?
1: ପୁଣି ଫେରିବେ।
0: ଅଞ୍ଚଳ ବିଷୟରେ ଆମେ ଏତେ ଗୁଡ଼ିଏ ଜ୍ଞାନ ଆମେ ଜାଣିଲୁ, ଆମର ଶ୍ରୋତା ବନ୍ଧୁମାନେ ମଧ୍ୟ ଜାଣିଲେ। ତାହେଲେ କାର୍ଯ୍ୟକ୍ରମ ଆଗକୁ ନବା, କଣ ଗୀତ ଶୁଣିବା କୁହନ୍ତୁ?
1: ଦେଇଦେବେ ଇଏ ଏକ ଫୁଲ ଦୋ ମାଲି, ଜରା ପାରଦା ହଟା ଦୋ, ଜରା ମୁଖଡା ଦେଖା ଦୋ,
0: ହମ ପ୍ୟାର କରନେ ୱାଲେ ହେଁ କୋଇ ଗେ। ଆଚ୍ଛା, ବଢିଆ। ତାହେଲେ ଆସନ୍ତୁ ଶୁଣିବା ଏ ସୁନ୍ଦର ଗୀତଟି, ଆଉ ସମସ୍ତ ଶ୍ରୋତା ବନ୍ଧୁମାନଙ୍କ ସହିତ ମଧ୍ୟ ଶୁଣିବା। ବାଦ ରହିଲୁ ଭାଇ, ନମସ୍କାର।
1: ହଁ ହଁ, ନମସ୍କାର। ୟେ ପରଦା।

0: ଉତ୍ତରାୟ ଅଛନ୍ତି ତ, ଉତ୍ତର ଚଣ୍ଡୀ ଅଛନ୍ତି ଆଉ।
1: ମନ୍ଦିର ଅଛି ସେଠି ସବୁ?
0: ହଁ ମନ୍ଦିର ମନ୍ଦିର ସବୁ ଅଛି।
1: ଆଚ୍ଛା, ସେଠି ଆଉ କ'ଣ ସବୁ ଅଛି ତା ଚାରିପାଖରେ? ଆଉ କ'ଣ ଦେଖିବା ଜାଗା ଅଛି, କ'ଣ ବୁଲିବା ଜାଗା ଅଛି?
0: ହଁ ବୁଲିବା ଜାଗା କଲେ ବହୁତ ଜାଗା ଅଛି।
1: ଯେମିତି
0: ହଁ ସମୁଦ୍ର ଦାଢ଼ ତ ଆମ ଅଛି ଆଉ।
1: ଆଚ୍ଛା, ତେଣୁ ସମୁଦ୍ର କୂଳ ଅଛି, ଆପଣଙ୍କର ଗୁପ୍ତ ହରଚଣ୍ଡୀ ଅଛନ୍ତି। ଆଚ୍ଛା, ବିଶେଷ କ'ଣ ପୂଜା ପର୍ବାଣି ସେଠି ହୁଏ? କୋଉ ସମୟରେ ଭିଡ଼ ହୁଏ ଅଧିକ?
0: ଏଇ ରଜ ସମୟରେ ଭିଡ଼ ହୁଏ ଆଉ।
1: ଆଚ୍ଛା, କେତେ ଦିନ ବସି ସବୁ ଜାତ ହୁଏ ଏମିତି ଆପଣଙ୍କର ସେଠି?
0: ଆଜ୍ଞା,
1: କେତେ ଦିନ ହୁଏ ରଜ ମହୋତ୍ସବ? 3 ଦିନ ନା 4 ଦିନ?
0: ଆମର 3 ଦିନ ହୁଏ।
1: କେମିତି କ'ଣ ମନାନ୍ତି ଆପଣ? କ'ଣ କରନ୍ତି ଆକ୍ଚୁଆଲି ଆପଣ?
0: ଏଇ ସମୁଦ୍ରରେ ବାହାଣ କରୁ ଆଉ।
1: ସମୁଦ୍ରରେ ବାହାଣ କରୁଛ ମାନେ ମାଛ ଧରିବାକୁ ଯାଉଛ?
0: ଭାଇ ମୋର ଗୋଟେ ସାଙ୍ଗ ଟିକେ କଥା ହବ।
1: ହଁ ଦିଅନ୍ତୁ।
0: ଜୟ ଜଗନ୍ନାଥ ଭାଇ ନମସ୍କାର।
1: ଜୟ ଜଗନ୍ନାଥ ଭାଇଙ୍କ ନାଁ କଣ?
0: ମୋ ନାଁ ହଉଛି କାଶିଆ।
1: କାଶିଆ କାଶୀନାଥ କଣ?
0: ଆଜ୍ଞା ବେହେରା।
1: କାଶୀନାଥ ବେହେରା। ଆଚ୍ଛା, କାଶି ଭାଇ କଣ ସମୁଦ୍ରକୁ ବି ଯାଆନ୍ତି ମାଛ ଧରିବାକୁ?
0: ହଁ ସେଇଟା ତ ଆମର ବୃତ୍ତି, ଛୋଟ ବେଳରୁ ଆମେ ବାପା ମାନେ ସେଇ କାମ କରୁଛନ୍ତି, ଆମେ ବି ସେଇ କାମ।
1: ଆଚ୍ଛା, ଆମର ଏଠି ପୁରୀରେ ଆମେ ଦେଖୁଛୁ ଯେ ପ୍ରତିଦିନ ଦେଖୁଛୁ ଯେ କେହି ଗୋଟେ ସମୁଦ୍ର ଭିତରକୁ ଯାଇଛି, ପାଣି ଟାଣି ନେଲା, କରେଣ୍ଟରେ ଆକ୍ସିଡେଣ୍ଟ ହଉଛି, ଯେ ସେପଟେ ଆପଣ ମାନେ କହୁଛନ୍ତି ଯେ ଛୁଆବେଳୁ ସମୁଦ୍ର ଭିତରକୁ ଯାଉଛନ୍ତି, ଆପଣଙ୍କୁ ଡର ଲାଗୁନି ନା ଅସୁବିଧା? ଏଇଟା କଣ ମାନେ
0: ଆମର ସେମିତି କିଛି ଅଭାର, ଆମେ ଏବେ ଛୋଟ ବେଳରୁ ଏବେ କିଏ ଦେଖିନାହାନ୍ତି ସେଇ କାମ, ଆମର କିଛି ଡର ନାହିଁ,
1: ସବୁବେଳେ ତାଙ୍କୁ ଡର ଲାଗେ କୋଉ ଜିନିଷଟା ଜାଣିଛନ୍ତି ବୋଲି ଆପଣଙ୍କୁ ଡର ଲାଗୁନି ଆପଣ ଭାବୁଛନ୍ତି?
0: ଆମେ ଯୋଉ ମୁଖ୍ୟ କଥା ହଉଛି ଆମେ ସମୁଦ୍ରକୁ ଡେଲି ଯିବା ଆସିବା କଲୁ ନା, ସେଇଥିପାଇଁ ଆମକୁ ଡର ଲାଗୁନି, ସବୁବେଳେ ତ ଯିବା, ଯାଉଛୁ ତ ବାହାଣ କରିବା ପାଇଁ ଯାଉଛୁ।
1: ଆଚ୍ଛା, ସମୁଦ୍ରରେ ଗୋଟେ କରେଣ୍ଟ, ଅଣ୍ଡର କରେଣ୍ଟ ଥାଏ, ସେଇଟା ଆପଣଙ୍କୁ କିଛି ଭିଡ଼ା ଭିଡ଼ି କରେନି?
0: ନା ନା
1: କରେନି
0: କିଛି।
1: ଆଚ୍ଛା,
0: ବେଳେ ବେଳେ ଯଦି ଗୋଟେ ଲୋକ ବାଉଳିରୁ ପଡିଗଲେ ସେ ଭିଡ଼ା ଭିଡ଼ି କରିଦେବି।
1: ଆଚ୍ଛା, ତାକୁ ପୁଣି କେମିତି କଣ ରକ୍ଷା କରନ୍ତି?
0: ତାକୁ ରକ୍ଷା କରିବା ପାଇଁ ତ କେହି ନାହିଁ, ସେଟା ମା ହିଁ ଭରସା ତାକୁ, ଆଉ କେହି ନାହିଁ, ଭଗବାନ ହିଁ ଭରସା।
1: ତେଣୁ ଯିବା ଆସିବା ସମୟରେ ମାଙ୍କୁ ଆଶ୍ରା କରିକି ଆପଣ ମାନେ ଯାଆନ୍ତି ଏବଂ ଫେରନ୍ତି?
0: ମାଙ୍କ ନାମରେ ଆମେ ଯାଉଛୁ, ମାଙ୍କ ନାମରେ ହିଁ ଆସୁଛୁ।
1: ଆଚ୍ଛା, ମଝିରେ ମଝିରେ ଝଡ ବାତ୍ୟା ହୁଏ, ଆପଣ ମାନେ ସମୁଦ୍ର ଭିତରେ ଥିବେ, ସେମିତି କେବେ ହେଇଛି, ଘଟିଛି ସେମିତିଆ?
0: ନା ନା ସେମିତି କିଛି ଘଟିନି, ଆମର ବନ୍ୟା ହବା ଆଗରୁ ସୂଚନା ଦିଆଯାଏ ଯେ ସମସ୍ତେ ଘର ରହିଯିବେ।
1: ଆଚ୍ଛା, ସୂଚନା କୋଉଠୁ ପାଆନ୍ତି ଆପଣ?
0: ଆମ ଗାଁରୁ,
1: ଗାଁରେ ସବୁ ଏମିତି ସୂଚନା ଦିଆଯାଏ। ତଥାପି ଯିଏ ଅଝଟ ହେଇକିରି ତ ଯାଉଥିବେ କିଛି ଲୋକ, ଅଝଟିଆ ଲୋକ
0: ଯାଉ, ସେମିତି କିଏ ଗୋଟେ ନ ଜାଣିବା ଲୋକ ସିଏ ଯାଉଛନ୍ତି ଆଉ।
1: ତେଣୁ ଯାଉଥିବେ, ଅସୁବିଧାରେ ପଡୁଥିବେ ଆଉ କ'ଣ? ଆଚ୍ଛା, ବଢିଆ କଥା, ଆପଣଙ୍କର ମା ସବୁବେଳେ ସାହା ରୁହନ୍ତୁ ସମୁଦ୍ର ଭିତରେ, ଆଉ ଯେତେବେଳେ ଏପଟେ ରହିବେ ସମୁଦ୍ର କୂଳରେ ବାପା ମା ଆପଣଙ୍କର ସାହା ଭରସା, ଠିକ ଅଛି? ତାହେଲେ ଏମିତି ସ୍ନେହ ଶ୍ରଦ୍ଧା ଭିତରେ ଚାଲୁ ସଂସାର। କଣ ଗୀତ ଶୁଣିବେ ଦୁଇ ଜଣ ଯାକ ସାଙ୍ଗ କୁହନ୍ତୁ? ଆଚ୍ଛା, ସୁନ୍ଦରଗଡ଼ ସଲମାନ ଖାନ, କିଏ ସେ ସୁନ୍ଦରଗଡ଼ର ସଲମାନ ଖାନ?
0: ବାବୁସାନ।
1: ବାବୁସାନ, ଆଚ୍ଛା ତାହେଲେ ଠିକ ଅଛି, ବାବୁସାନଙ୍କ ଆମେ ଶୁଣିବା ଏଇ ଗୀତ। ହଉ ତାହେଲେ ରହିଲୁ ଭାଇ, ନମସ୍କାର।
0: ଜୟ ଜଗନ୍ନାଥ।

0: ଚାଳିଶ ଦିନ ଆଉ ବଢ଼ିଆ କଥା। ଯେ ଏଇ ଯେଉଁ ପଶୁପତି ସାଙ୍ଗରେ ଆପଣ ବ୍ୟବସାୟ କଲେ, ଆପଣଙ୍କର ଲାଭଟା ଟିକେ କମିଯାଉଛି ନା ଆପଣ ଭାବୁଛନ୍ତି ଯେ ଆମେ ବୁଲିକିରି କିଏ ମାର୍କେଟିଂ କରିବ, ସିଏ ତ ଆସୁଛି ତା ବାଟରେ ସିଏ ନେଇକି ଯିବ, କୋଉଟା ଭଲ?
1: ସାର୍ ଏମିତି ଘରେ ସାର୍ କୁଆଡେ ବାହାରକୁ ଯିବାର ନା କିଛି, ସାର୍ ଟେନସନ୍ କିଛି ନାହିଁ।
0: ତେଣୁ ଆପଣଙ୍କୁ ସିଏ କମ୍ପାନୀ ଦେଲା, ଆପଣଙ୍କ ଠୁ ଡାଇରେକ୍ଟ ନେଲା, ଆପଣଙ୍କର କିଛି ମାର୍କେଟିଂର ବି କିଛି ଟେନସନ୍ ନାହିଁ। ତେଣୁ ବହୁତ ବଢ଼ିଆ। ସେ ଯେଉଁ ପଶୁପତି କମ୍ପାନୀ ଆପଣଙ୍କ ଠୁ କୁକୁଡ଼ା ନେଉଛି, ସେ କ'ଣ କରୁଛି? ଓଡ଼ିଶାରେ ବିକୁଛି ନା ବାହାରକୁ କୁଆଡେ କ'ଣ ସପ୍ଲାଏ
1: କରୁଛି? ତାର ଦେଖିକିନା ସାର୍ ଆମ ଓଡ଼ିଶାରେ ସପ୍ଲାଏ କରିଦେଉଛି ଆଉ ବଡ଼ ବଡ଼ ଗୋଦାମକୁ।
0: ଆଚ୍ଛା, ସିଏ ସବୁ ନେଇକି ଗୋଦାମ ମାନଙ୍କୁ ସପ୍ଲାଏ କରୁଛି। ଆପଣଙ୍କ ଭଳି ଆଉ କେହି ଫାର୍ମ ସେଠି କପିଳାସ ପାଖରେ ଅଛି ନା ଆପଣ ଏକା କରନ୍ତି? ଆପଣଙ୍କର ଯେତେବେଳେ ଫାଇନାନ୍ସ ପ୍ରୋବ୍ଲେମ ହଉଛି, ଆପଣ ପଶୁପତି ଆପଣଙ୍କୁ ଫାଇନାନ୍ସ କରୁଛି ନା ବ୍ୟାଙ୍କ ଫାଇନାନ୍ସ କରୁଛି ନା ଆପଣ ଘର ପଇସା?
1: ଆମର
0: ଆଚ୍ଛା, ଆପଣଙ୍କୁ ଆଉ କିଛି ବେଶୀ କିଛି ପ୍ରେସର ପଡୁନି ଟଙ୍କା ପଇସାର? ତାହେଲେ ଯେଉଁ ଭାଇମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ମଧ୍ୟ ଜଣାଇବାକୁ ଚାହୁଁଛୁ ଯେ ଏଇଭଳି ଭାବରେ ଆମ ଭାଇ ଯେମିତି ବ୍ୟବସାୟ କରୁଛନ୍ତି ସେମିତି ମଧ୍ୟ ଆପଣମାନେ ଆରମ୍ଭ କରିପାରିବେ। ଆଉ ଏଥିପାଇଁ କାହା ସହିତ କଣ୍ଟାକ୍ଟ କରିପାରିବେ ସେମାନେ, ସେ କମ୍ପାନୀ ସହିତ? ଆଚ୍ଛା ହଉ, ତାହେଲେ ଆପଣଙ୍କ ସହିତ କଥା ହେଇ ବଢ଼ିଆ ଲାଗିଲା। ଆମେ ଆପଣଙ୍କଠୁ ମଧ୍ୟ ଗୋଟେ କିଛି ଶିଖିଲୁ, ଏବଂ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଯଦି ଜଣେ ବି ଆମର ବେନିଫିଟେଡ୍ ହେଲା, ତାହେଲେ ଆମର ଏଇ କଥାବାର୍ତ୍ତାର ନିଶ୍ଚିତ ଭାବରେ ମହତ୍ତ୍ୱ ରହିବ। ତାହେଲେ ଆପଣଙ୍କ ସହିତ କଥା ହେଇ ବଢ଼ିଆ ଲାଗିଲା ଭାଇ। କ'ଣ ଗୀତ ଶୁଣିବେ କୁହନ୍ତୁ? ଆଜି ପରଦେଶୀ ପରଦେଶୀ ଜାନା ନାହିଁ। ଆଚ୍ଛା ହଉ, ଏ ସୁନ୍ଦର ଗୀତଟି ନଦୀମ ଶ୍ରବଣଙ୍କର ଆମେ ଶୁଣିବା। ଆସନ୍ତୁ ତେବେ, ରହୁଛୁ, ନମସ୍କାର।

0: ପ୍ରଚାର କଲୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା।
1: ଆକାଶବାଣୀର ନବବର୍ଷ ଯାତ୍ରାର ସଫଳ କାହାଣୀର ଗାଥା
2: ଆଉ ପୁରୀ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ପଛର ଅଜଣା କଥା,
1: ତଥ୍ୟ ସମ୍ବଳିତ ନାଟ୍ୟ ରୂପକର ଏକ ସ୍ୱତନ୍ତ୍ର ପ୍ରସ୍ତୁତି,
2: ରୂପକ ଅନାହତ ଯାତ୍ରା ଶୁଣିପାରିବେ ଜୁନ୍ 8 ତାରିଖ ସକାଳ 8:30
1: କେବଳ ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ
2: ଆଉ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।
1: ରୂପକ ଅନାହତ ଯାତ୍ରା।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ PM ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।

ପୃଛୁ ସୂଚନା ଓ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମର ଆରମ୍ଭରେ ଆସନ୍ତୁ ଶୁଣିବା ପ୍ରଥମ ଗୀତଟିକୁ ଗାଇଛନ୍ତି ସୌରଭ ନାୟକ, ବିନୋଦ ରାଥୋଡ ଓ ଉଦିତ ନାରାୟଣ, ଚଳଚ୍ଚିତ୍ର ହରି ଓମ୍ ହରି।

ହଁ ଶ୍ରୋତା ବନ୍ଧୁ, ଏଇ ଟିକେ ପୂର୍ବରୁ ମୁଁ ଆପଣମାନଙ୍କୁ ପରିବେଶ ବିଷୟରେ କହୁଥିଲି। 1973 ପ୍ରତିବର୍ଷ ଜୁନ୍ ମାସ 5 ତାରିଖରେ ଆମେ ପାଳନ କରୁଛେ ବିଶ୍ୱ ପରିବେଶ ଦିବସ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶର ସୁରକ୍ଷା ପାଇଁ ସଚେତନତା। ବିଶ୍ୱ ପରିବେଶ ଦିବସ କିପରି ଆମେ ପାଳନ କରିବା? ସର୍ବପ୍ରଥମେ ଅଧିକ ପରିମାଣରେ ବୃକ୍ଷରୋପଣ କରିବା, ପ୍ଲାଷ୍ଟିକର ବ୍ୟବହାର କମ୍ କରିବା, କପଡ଼ାର ବ୍ୟାଗ୍ ବ୍ୟବହାର କରିବା, ଜଳ ଓ ଶକ୍ତି ସଂରକ୍ଷଣ କରିବା।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
2: ଆକାଶବାଣୀର ନବବର୍ଷ ଯାତ୍ରାର ସଫଳ କାହାଣୀର ଗାଥା
3: ଆଉ ପୁରୀ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ପଛର ଅଜଣା କଥା,
2: ତଥ୍ୟ ସମ୍ବଳିତ ନାଟ୍ୟ ରୂପକର ଏକ ସ୍ୱତନ୍ତ୍ର ପ୍ରସ୍ତୁତି,
3: ରୂପକ ଅନାହତ ଯାତ୍ରା ଶୁଣିପାରିବେ June 8 8:30
2: କେବଳ ଆକାଶବାଣୀ ପୁରୀ 103.4 FM
3: ଆଉ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।
2: ରୂପକ ଅନାହତ ଯାତ୍ରା।
4: ଶ୍ରୋତା ବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ। ଆପଣମାନେ ବର୍ତ୍ତମାନ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ତେବେ ଶ୍ରୋତା ବନ୍ଧୁ ବର୍ତ୍ତମାନ ଆସନ୍ତୁ ଶୁଣି ନେବା ଧଡ଼କନ ଚଳଚ୍ଚିତ୍ରରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ, କୁମାର ସାନୁ ଓ ଉଦିତ ନାରାୟଣ।

ସୁରକ୍ଷା ପାଇଁ ନିହାତି ଭାବରେ ଆଜି ପ୍ରତ୍ୟେକ ବ୍ୟକ୍ତି ଗଛଟିଏ ଲଗାନ୍ତୁ। ଗଛଟିଏ କାଟିବା ପାଇଁ ହୁଏତ କମ୍ ସମୟ ଲାଗିଥାଏ, କିନ୍ତୁ ଗଛଟିଏ ଛୋଟରୁ ବଡ଼ ହେବା ପାଇଁ ଅନେକ ବର୍ଷ ସମୟ ଦରକାର। କଥାରେ ଅଛି, ପରିବେଶ ସୁରକ୍ଷା ଆମ ଦାୟିତ୍ୱ, ନହେଲେ ହୋଇବ ବଡ଼ ହନ୍ତସନ୍ତ। ପରିବେଶର ସୁରକ୍ଷା ସମସ୍ତ ମାନବ ଜାତିର ଏକ ଦାୟିତ୍ୱ ହେବା ଉଚିତ।

ଶ୍ରୋତାବନ୍ଧୁ ଆପଣ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ। ବର୍ତ୍ତମାନ ଆପଣମାନେ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣି ନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। ଗାଇଛନ୍ତି କଣ୍ଠଶିଳ୍ପୀ କୁମାର ସାନୁ, ଚଳଚ୍ଚିତ୍ର ଦିୱାନା।

ଶ୍ରୋତା ବନ୍ଧୁ, ଏବେ ଖରାର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗୁଛି। ଅସହ୍ୟ ଗରମ ଜୀବ ଜଗତକୁ ଅସ୍ତବ୍ୟସ୍ତ କରିପକାଉଛି। ଅବଶ୍ୟ ମେଘୁଆ ପାଗ ଓ କାଳବୈଶାଖୀ ପ୍ରଭାବରେ ଟିକେ ଆଶ୍ୱସ୍ତି ମିଳୁଛି ସତ, ହେଲେ ମନେ ରଖନ୍ତୁ ଶ୍ରୋତା ବନ୍ଧୁ, ଯଦି କିଛି ଜରୁରୀ କାମରେ ବାହାରକୁ ଯାଉଛନ୍ତି ତେବେ ପାଣି ବୋତଲ, ଛତା, ଚଷମା ନିହାତି ଭାବରେ ସାଙ୍ଗରେ ନିଅନ୍ତୁ। ଢିଲା ଓ ହାଲକା ପୋଷାକ ପରିଧାନ କରନ୍ତୁ। କାକୁଡ଼ି, ତରଭୁଜ, ପାଣି, ତୋରାଣି, ଦହି ଓ ଲେମ୍ବୁ ସର୍ବତ ନିହାତି ଖରାଦିନେ ପିଅନ୍ତୁ। ପଶୁପକ୍ଷୀ ତଥା ଜୀବଜନ୍ତୁମାନଙ୍କୁ ଖାଇବାକୁ ଦେବା ସହ ସେମାନଙ୍କ ପାଇଁ ପାଣି ପିଇବାର ବ୍ୟବସ୍ଥା ମଧ୍ୟ କରନ୍ତୁ। ଗର୍ଭବତୀ ମହିଳା, ଶିଶୁ, ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀ ଖରାରେ ବାହାରକୁ ଯାଆନ୍ତୁ ନାହିଁ।

ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ଦିବାର ଚଳଚ୍ଚିତ୍ରରେ ଏହି ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ରୂପ କୁମାର।

ଶ୍ରୋତାବନ୍ଧୁ ଏଠି ଶେଷ କରୁଛୁ ଆଜିର ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମକୁ ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

21,770 କୋଟି ଟଙ୍କାରୁ ଅଧିକ ବ୍ୟୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ। ଶ୍ରୀ ମୋଦି ପ୍ରଥମେ ହାଜରା ଗସ୍ତ କରି ଶିଳ୍ପ ଓ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ପରେ ଏକ ଜନସମାବେଶକୁ ଉଦ୍ବୋଧନ ଦେବେ। ଦମନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନମୋ ବିମାନବନ୍ଦରର ନୂତନ ଟର୍ମିନାଲ କୋଠା ଓ ଅତ୍ୟାଧୁନିକ ନମୋ ହସ୍ପିଟାଲର ଉଦ୍ଘାଟନ କରିବେ। ଏହାସହ ପ୍ରଧାନମନ୍ତ୍ରୀ ଆଇକନିକ୍ ବ୍ରିଜ୍, ଦମନ ସମ୍ମେଳନ କେନ୍ଦ୍ର ଏବଂ ନିଫ୍ଟ କ୍ୟାମ୍ପସ୍ର ଶିଳାନ୍ୟାସ କରିବେ। ଲାକ୍ଷାଦ୍ୱୀପରେ ସାମୁଦ୍ରିକ ବିକାଶ ନିମନ୍ତେ 885 କୋଟି ଟଙ୍କାର ବନ୍ଦର ପ୍ରକଳ୍ପର ମଧ୍ୟ ଶ୍ରୀ ମୋଦି ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଦ୍ୱାରା କାଲ୍ପେନି ଓ କଦମତ ଦ୍ୱୀପରେ ବହୁମୁଖୀ ଜେଟି ନିର୍ମାଣ ଦ୍ୱାରା ବୃହତ ଯାତ୍ରୀ ଓ କ୍ରୁଜ୍ ଜାହାଜର ଯାତାୟତ ସୁବିଧା ସମ୍ଭବ ହୋଇପାରିବ। ଉତ୍ତର ପ୍ରଦେଶର ବାଲିଆସ୍ଥିତ ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକୁ ଭାରତର 100ତମ ରାମସାର ସ୍ଥଳୀ ଭାବେ ମାନ୍ୟତା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ସଫଳତା ନେଇ ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଦେଶର ପ୍ରାକୃତିକ ପରିବେଶ ଓ ଆର୍ଦ୍ରଭୂମି ସଂରକ୍ଷଣ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି। ବୈଜ୍ଞାନିକ ପଦ୍ଧତି, ନବସୃଜନ, ଜନସଚେତନତା ଓ ଜନଭାଗିଦାରୀ ମାଧ୍ୟମରେ ଆର୍ଦ୍ରଭୂମି ସଂରକ୍ଷଣକୁ ସୁଦୃଢ଼ କରାଯାଉଥିବା ସେ କହିଛନ୍ତି। କର୍ଣ୍ଣାଟକରେ ଜଳସମ୍ପଦ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡି ଦାୟିତ୍ୱ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରି ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ବେଙ୍ଗାଲୁରୁ ବିକାଶ ବିଭାଗ ଦିଆଯିବ ବୋଲି ତାଙ୍କୁ ପୂର୍ବରୁ ପ୍ରତିଶ୍ରୁତି ମିଳିଥିଲା। ତେବେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ବିବାଦର ସମାଧାନ କରାଯିବ ବୋଲି କହିଛନ୍ତି। ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛି। ସ୍ଥାୟୀ ଜମା ସୁବିଧା ହାର 5% ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି ହାର ଓ ବ୍ୟାଙ୍କ ହାର 5.5% ବଳବତ୍ତର ରହିଛି। ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ପାଇଁ GDP ଅଭିବୃଦ୍ଧି ଆକଳନକୁ 6.9%ରୁ 6.6% ହ୍ରାସ କରିଛି। ଅନ୍ୟପକ୍ଷରେ ମୁଦ୍ରାସ୍ଫୀତି ଆକଳନକୁ 4.6%ରୁ 5.1% ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଶିଳ୍ପ ସଂଗଠନ ଆସୋଚାମ୍ କହିଛି ରେପୋ ହାର ଅପରିବର୍ତ୍ତିତ ରହିବା ଅଭିବୃଦ୍ଧି ଏବଂ ବ୍ୟବସାୟିକ ମନୋଭାବକୁ ସୁଦୃଢ଼ କରିବ। ଆସୋଚାମ୍ର ମହାସଚିବ ସୌରଭ ସାନ୍ୟାଲ କହିଛନ୍ତି ଏହା ଅର୍ଥନୈତିକ ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ସନ୍ତୁଳିତ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳିତ କରୁଛି। ବିଦେଶୀ ପୁଞ୍ଜି ନିବେଶକଙ୍କ ପାଇଁ କେନ୍ଦ୍ର ସରକାର ସରକାରୀ ନିବେଶରୁ ମିଳୁଥିବା ପୁଞ୍ଜି ଲାଭ ଓ ସୁଧ ଆୟ ଉପରେ ଟିକସ ଛାଡ଼ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ବ୍ୟବସ୍ଥା ଚଳିତ ବର୍ଷ ଏପ୍ରିଲ 1 ପିଛିଲା ଭାବେ ଲାଗୁ ହେବ। ଏହାଦ୍ୱାରା ଦୀର୍ଘମିଆଦୀ ବିଦେଶୀ ପୁଞ୍ଜି ପ୍ରବାହ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। CBSE ଦ୍ୱାଦଶ ଶ୍ରେଣୀ ଫଳାଫଳ ପରବର୍ତ୍ତୀ ଅଭିଯୋଗ ନିରାକରଣ ପ୍ରକ୍ରିୟାରେ 70,000 ଅଧିକ ଆବେଦନ ମିଳିଛି। ଏଥିରେ 7,314 ମାର୍କ ଯାଞ୍ଚ ଏବଂ 63,000 ଅଧିକ ପୁନଃ ମୂଲ୍ୟାୟନ ଆବେଦନ ସାମିଲ ରହିଛି। ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥାକୁ ନେଇ ସମାଲୋଚନା ହେବା ପରେ ଏହାର କାର୍ଯ୍ୟକାରିତା ନେଇ କେନ୍ଦ୍ର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 23 ଦ୍ୱିତୀୟ ବେସାମରିକ ସମ୍ମାନ ସମାରୋହରେ ଚଳିତ ବର୍ଷ ପାଇଁ 65 ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ମିଳିଛି। ଏଥିରେ 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରଥମ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ଗତ ମାସରେ ରାଷ୍ଟ୍ରପତି 66 ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଆସନ୍ତାକାଲି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ 6,000 ଅଧିକ ଯୁବ ପ୍ରତିନିଧି ଏଥିରେ ଯୋଗଦେବେ। କର୍ମଚାରୀ ରାଜ୍ୟ ବୀମା ନିଗମ ESIC ପକ୍ଷରୁ 2026-27 ଶିକ୍ଷାବର୍ଷ ପାଇଁ ବୀମାଭୁକ୍ତ କର୍ମଚାରୀଙ୍କ ସନ୍ତାନ କୋଟାରେ MBBS, BDS ଓ BSc ନର୍ସିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି କୋଟାରେ ମୋଟ 783 ଆସନ ସଂରକ୍ଷିତ ରହିଛି। ଦେଶର 22 ମେଡିକାଲ, ଡେଣ୍ଟାଲ ଏବଂ ନର୍ସିଂ ପ୍ରତିଷ୍ଠାନରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରକୃତିର ପ୍ରେରଣା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ। ପୁରୀଠାରେ ଚାଲିଥିବା ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 11 ବିଷୟରେ ହୋଇଛି ଆଲୋଚନା ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1973 ପ୍ରତିବର୍ଷ ଜୁନ୍ 5 ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭୁବନେଶ୍ୱର ଲୋକସେବା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତିରୁ ପ୍ରେରଣା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ଶୀର୍ଷକ ଆଲୋଚନାଚକ୍ରରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ, ଏକ ସବୁଜ, ସ୍ୱଚ୍ଛ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ରାଜ୍ୟ ଅଗ୍ରସର ହେଉଛି। ପରିବେଶ ସୁରକ୍ଷାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା, ଏଆଇ ଆଧାରିତ ଅଗ୍ନି ଚିହ୍ନଟ ବ୍ୟବସ୍ଥା, ହେନ୍ତାଳ ବନର ପୁନରୁଦ୍ଧାର, ଇକୋ ଟୁରିଜିମ୍ର ବିକାଶ, ନନ୍ଦନକାନନର ଆଧୁନିକୀକରଣ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ସମ୍ମାନପ୍ରାପ୍ତ 205 ଅନୁଷ୍ଠାନ ଏବଂ 207 ବ୍ୟକ୍ତିଙ୍କୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଅଭିନନ୍ଦନ ଜଣାଇଥିଲେ। ପରିବେଶ ଅନୁକୂଳ ଜୀବନଶୈଳୀକୁ ବ୍ୟବହାର କରି ପରିବେଶ ସୁରକ୍ଷା ଦିଗରେ ଏକ ଜନ ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି। ରାଜ୍ୟର 3 ଶ୍ରେଷ୍ଠ ପରିବେଶ ସୁରକ୍ଷା ଇକୋ କ୍ଲବ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକୃତିର ସୁରକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ, ଜଳ ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପରିବେଶ ସୁରକ୍ଷା ଆଗାମୀ ପିଢ଼ିମାନଙ୍କର ସମୃଦ୍ଧି ଓ କଲ୍ୟାଣ ପାଇଁ ଏକ ନିବେଶ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପରିବେଶ ସମାରୋହରେ ଆଜି କେନ୍ଦ୍ର ଶିକ୍ଷା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ ପେଡ୍ ମା କେ ନାମ ଅଭିଯାନକୁ ଅଧିକ ତ୍ୱରାନ୍ୱିତ ଓ କାର୍ଯ୍ୟାଭିମୁଖୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ମା ପାଇଁ ଗଛଟିଏ ଅଭିଯାନରେ ବିଧାୟକ ଗୌରୀଶଙ୍କର ମାଝୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ନୂଆପଡ଼ା ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ବିଧାୟକ ଜୟ ଢୋଲକିଆ ଯୋଗଦେଇ ଉନ୍ନୟନ କାର୍ଯ୍ୟରେ ଗଛକୁ କଟା ନ ଯାଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆହ୍ୱାନ ଦେଇଥିଲେ। ବିଶ୍ୱ ପରିବେଶ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କୁଲାରିକୁଦ ଦୀପଠାରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗ ଦେଇଥିଲେ। ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।

କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। 200 ଜଣଙ୍କ ଜମିଖାତା ସଂଶୋଧନ ତଥା ବିଭିନ୍ନ ଅଭିଯୋଗ ମଧ୍ୟରୁ 33 ଜଣଙ୍କୁ ଜମି ଖତିଆନ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 2026 ନିମନ୍ତେ ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି। ପ୍ରାର୍ଥୀମାନେ ଆସନ୍ତା ରବିବାର ସୁଦ୍ଧା ପଞ୍ଜୀକରଣ ସମ୍ପୂର୍ଣ୍ଣ କରି ଆବେଦନପତ୍ର ଦାଖଲ କରିପାରିବେ। ଏନ୍ସିଇଆର୍ଟି ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକୃତିର ପ୍ରେରଣା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପୋ ହାରକୁ 5.25%ରେ ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆପଣଙ୍କୁ ଯୁବବାଣୀର ପ୍ରତିବିମ୍ବ କାର୍ଯ୍ୟକ୍ରମକୁ। ଆଜିର ଉପସ୍ଥାପନାରେ ଅଛୁ ଆମେ ଆପଣଙ୍କ ଯୁବସାଥୀ, ମୁଁ ଭକ୍ତି
1: ଆଉ ମୁଁ କ୍ଷଣପ୍ରଭା।
0: ଆଉ କ୍ଷଣପ୍ରଭା, କେମିତି ଅଛ? କଣ ବହୁତ ଦିନ ପରେ ଦେଖା।
1: କଣ କରିବି, ଏଇ ଟିକେ ବ୍ୟସ୍ତରେ ରହିଯାଇଥିଲି ଆଉ।
0: ଆଉ ଘରେ ସମସ୍ତେ ଭଲ ଅଛନ୍ତି ଟି?
1: ହଁ ହଁ, ସମସ୍ତେ ଭଲ।
0: ଖରାଦିନ କେମିତି କଟୁଛି ଆଗ କହିଲ?
1: ଆରେ ବାପରେ, ସବୁ ପଚାର ସେ ଖରା କଥାକୁ ପଚାରୁନି, ତା ନାଁ ଶୁଣିଲେ ହିଁ ଦେହରେ ତାତି ପଶି ଯାଉଛି।
0: କୁହନି କୁହନି, ଏ ଖରାଦିନ ନା ପୁରା ବାମ୍ଫ କରିସାରିଲାଣି ମଣିଷକୁ। ଆଚ୍ଛା କ୍ଷଣପ୍ରଭା, ଏଇ ଷ୍ଟୁଡିଓକୁ ଆସିଲା ପୂର୍ବରୁ ଦେଖିଛ ନା ଆଜି ପାଗ କଣ କେମିତି ଦେଇଛି?
1: ହଁ, ଖରା ଛାଇ ତ ଚାଲିଛି, କିନ୍ତୁ ସକାଳୁ ସକାଳୁ ନା ପୁରା ମିଖୁଆ କରି ରଖିଦେଲା।
0: ସକାଳରେ ଏଇ ଥଣ୍ଡା ପାଗ କେତେ ବଢିଆ ଲାଗୁଛି କହିଲ।
1: ଉଫ୍, କୁହନି, ଇଚ୍ଛା ହଉଥିଲା ଶୋଇପଡ଼ିବି, ଆଉ କୁଆଡେ ଯିବିନି, ଏଇ ଛାତ ଉପରେ ହିଁ ଶୋଇପଡ଼ିବି।
0: ସତ କଥା, ଏ ଖରାଦିନିଆ ଗରମ ଯୋଗୁଁ ରାତିରେ ଜମା

0: ମୁଁ ଶୋଇହଉନି, ସକାଳୁ ସକାଳୁ ଟିକେ ଥଣ୍ଡା ପାଗ ଦେଲେ ଆଖି ଲାଗିଯାଉଛି। ଆଚ୍ଛା କହିଲେ ମୋତେ ତୁମକୁ ଲାଗୁନି ବହୁତ ଦିନ ହେଲାଣି ଆମେ ଆମ ଚାରିପାଖକୁ ଟିକେ ଲକ୍ଷ୍ୟ କରୁନେ ବୋଲି?
1: କାର୍ଯ୍ୟର ବ୍ୟସ୍ତତା ଆଉ ଚିନ୍ତାମୟ ସମୟରେ ଆମେ ଏତେ ବ୍ୟସ୍ତ ହୋଇ ପଡ଼ୁଛେ ଯେ ସତରେ ଆଖପାଖକୁ ଦେଖିବାକୁ ନା ଟିକେ ବି ସମୟ ମିଳୁନି।
0: ମନେ ଅଛି ପିଲାବେଳର କଥା, ସ୍କୁଲ ଯିବା ପୂର୍ବରୁ ଯେତେବେଳେ ଆମେ ସକାଳୁ ଜଲ୍ଦି ଉଠୁଥିଲେ, ସେ ଖୋଲା ଆକାଶ, ଗଛପତ୍ର ଭିତରୁ ବହି ଆସୁଥିବା ସେ ଥଣ୍ଡା ଥଣ୍ଡା ପବନ, ପକ୍ଷୀମାନଙ୍କର କୁହୁ କୁହୁ ଶବ୍ଦ, ସତରେ କେତେ ସୁନ୍ଦର ଥିଲା ନା ସେ ସମୟ। ଆଉ ଖାଲି ସୁନ୍ଦର ନୁହେଁ, କେତେ ଶାନ୍ତି ମଧ୍ୟ ଦଉଥିଲା। ହେଲେ ବର୍ତ୍ତମାନ ତ ବହୁତ କିଛି ବଦଳି ଗଲାଣି, ଆଉ ସେସବୁ ଜିନିଷ ଦେଖିବାକୁ ବି ମିଳୁନି। ମୋର ମନେ ବି ନାହିଁ କି ଶେଷ ଥର ପାଇଁ ମୁଁ କେବେ ଭାବିଥିଲି କି ଯେଉଁ ଅମ୍ଳଜାନ ଆମେ ନିଶ୍ୱାସରେ ନଉଛେ, ଯେଉଁ ପାଣି ଆମେ ପିଉଛେ, ଯେଉଁ ଖାଦ୍ୟ ଆମେ ଖାଉଛେ, ସବୁ କିଛି ପ୍ରକୃତିର ଉପହାର ବୋଲି।
1: ହଁ ଭକ୍ତି, ଆମେ ଅନେକ ସମୟରେ ଜୀବନର ବ୍ୟସ୍ତତା ଭିତରେ ଏତେ ହଜିଯାଉଛେ ଯେ ପ୍ରକୃତିର ଏଇ ଅବଦାନକୁ ଧୀରେ ଧୀରେ ଭୁଲି ଯାଉଛେ। କିନ୍ତୁ ପ୍ରକୃତି ନା କେବେ ତାର କାମ କରିବା ବନ୍ଦ କରିନି, ସେ ନିରବରେ ଆମକୁ ଜୀବନ ଦେଇ ଚାଲିଛି।
0: ଠିକ୍ କହିଲ। ତେବେ ଶ୍ରୋତା ବନ୍ଧୁ, ଆପଣମାନେ ଜାଣନ୍ତି କି ଆଜି ହେଉଛି ବିଶ୍ୱ ପରିବେଶ ଦିବସ, ମାନେ ୱାର୍ଲ୍ଡ ଏନ୍ଭାରନମେଣ୍ଟ ଡେ। ଏମିତି ଗୋଟିଏ ଦିନ ଯେଉଁଦିନ ଆମେ କେବଳ ପରିବେଶ ବିଷୟରେ କଥା ହେବା ପାଇଁ ନୁହେଁ, ବରଂ ନିଜକୁ ପଚାରିବା ପାଇଁ ମଧ୍ୟ ଯେ ଆମେ ଆମ ପୃଥିବୀ ପାଇଁ କ'ଣ ସବୁ ଠିକ୍ କରୁଛେ।
1: ତମେ ତ ଠିକ୍ କହିଲ ଭକ୍ତି, ପଚାରିବା ତ ନିଜକୁ ପଚାରିବା ଆଉ ଆମ ଶ୍ରୋତା ବନ୍ଧୁକୁ ପଚାରିବା, କିନ୍ତୁ ତା ପୂର୍ବରୁ ଗୋଟେ ଗୀତ ଶୁଣିନବା।
0: ତେବେ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମକୁ ଆଗକୁ ବଢ଼ିବା ପୂର୍ବରୁ ଚାଲନ୍ତୁ ଶୁଣିନବା ଲୁଟେରା ଚଳଚ୍ଚିତ୍ରର ଏହି ଗୀତଟି।

0: ଯୁବ ବନ୍ଧୁ, ଆମେ କହିବାକୁ ଗଲେ ପ୍ରତ୍ୟେକ ଦିନ ଗଛ କାଟୁଛୁ, ପ୍ଲାଷ୍ଟିକର ବ୍ୟବହାର ମଧ୍ୟ କରୁଛୁ, ଆଉ ପାଣି ବି ନଷ୍ଟ କରୁଛୁ। ଆଉ ତାପରେ ଆମେ ଅଭିଯୋଗ କରୁଛୁ ଯେ ଏତେ ଗରମ କାହିଁକି ହଉଛି, ବର୍ଷା କଣ ପାଇଁ କମିଗଲା, ଆଉ ଆମ ଏ ପରିବେଶ କଣ ପାଇଁ ଏତେ ବଦଳି ଗଲା। କିନ୍ତୁ ଭୁଲି ଯାଉଛେ, ପରିବର୍ତ୍ତନର ଆରମ୍ଭ ତ ଆମ ଠାରୁ ହିଁ ଆରମ୍ଭ ହେଇଛି, ନା କଣ କହୁଛୁ ଭକ୍ତି?
1: ହଁ କ୍ଷଣ ପ୍ରଭା, ଏହି ପରିବର୍ତ୍ତନ ଆମ ଠାରୁ ହିଁ ଆରମ୍ଭ ହେଇଛି। ତା ସହିତ ଏବେ ମଧ୍ୟ ଆମର ଦାୟିତ୍ୱ କି ଆମେ ଏବେ ନୂଆ ପରିବର୍ତ୍ତନ ଆଣି ଏଇ ସବୁ ଜିନିଷକୁ ଠିକ କରିବା ମଧ୍ୟ। ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଆଜିର ଆମର ଏହି କାର୍ଯ୍ୟକ୍ରମରେ ଏହି ସମୟରେ ଟିକେ ପ୍ରକୃତି ସହ କଥା ହେବା, ଜାଣିବା ଟିକେ ତା ହାଲଚାଲ ବିଷୟରେ, ଟିକେ ନିଜ ଦାୟିତ୍ୱକୁ ମଧ୍ୟ ବୁଝିବା, ଆଉ ଜାଣିବା କିପରି ଆମର ଛୋଟ ଛୋଟ ପଦକ୍ଷେପ ଦ୍ୱାରା ଆମେ ଆମ ପୃଥିବୀକୁ ଆହୁରି ସୁରକ୍ଷିତ ଆଉ ସୁନ୍ଦର କରିପାରିବା।
0: ତେଣୁ

0: ବନ୍ଧୁ ଆମ ସହିତ ଯୋଡି ହୋଇକି ରୁହନ୍ତୁ ଆଉ ଆଜିର ସୁନ୍ଦର ଯାତ୍ରା ଆରମ୍ଭ କରିବା ପ୍ରକୃତି ପରିବେଶ ଏବଂ ଆମ ଭବିଷ୍ୟତର କଥାକୁ ନେଇ ତା ତାଳେ ତାଳେ ସୁନ୍ଦର ଗୀତ ସହିତ ବି ଝୁମିବା।
1: ଶ୍ରୋତା ବନ୍ଧୁ, ବିଶ୍ୱ ପରିବେଶ ଦିବସର କଥା ଯେତେବେଳେ ଆସେ ସେତେବେଳେ ଏହାର ଇତିହାସ ଜାଣିବା ମଧ୍ୟ ବହୁତ ଜରୁରୀ ହେଇପଡ଼େ। ଆପଣମାନେ ଜାଣନ୍ତି କି କାହିଁକି ଆମେ ବିଶ୍ୱ ପରିବେଶ ଦିବସ ପାଳନ କରୁ ଆଉ ଏହାର କ'ଣ ରହିଛି ମୁଖ୍ୟ ଉଦ୍ଦେଶ୍ୟ?
0: 1972 ସ୍ୱିଡେନର ଷ୍ଟକହୋମ୍ ସହରରେ ମାନବ ପରିବେଶ ଉପରେ ଜାତିସଂଘର ଏକ ଐତିହାସିକ ସମ୍ମିଳନୀ ଆୟୋଜିତ ହୋଇଥିଲା ଆଉ ସେଇଠାରେ ହିଁ ପ୍ରଥମ ବିଶ୍ୱସ୍ତରୀୟ ସମ୍ମିଳନୀ ଯାହା ପରିବେଶ ସୁରକ୍ଷାକୁ ନେଇ ଗମ୍ଭୀର ଭାବେ ଆଲୋଚନା କରିଥିଲା। ପୃଥିବୀର ବିଭିନ୍ନ ଦେଶ ଅନୁଭବ କରିଥିଲେ ଯେ ଶିଳ୍ପାୟନ, ପ୍ରଦୂଷଣ ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ବ୍ୟବହାର ପୃଥିବୀ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରୁଛି।
1: ହଁ ଶ୍ରୋତା ବନ୍ଧୁ, ଏହି ସମ୍ମିଳନୀ ପରେ ଜାତିସଂଘ 5 ଜୁନ୍ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା। ତାପରେ 1974 ପ୍ରଥମ ଥର ପାଇଁ ବିଶ୍ୱ ପରିବେଶ ଦିବସ ପାଳନ ଆରମ୍ଭ ହେଲା। ସେହି ବର୍ଷର ବିଷୟବସ୍ତୁ ଥିଲା ଓନ୍ଲି ୱାନ୍ ଅର୍ଥ, ମାନେ ଆମର ଗୋଟିଏ ମାତ୍ର ପୃଥିବୀ। ଆଉ ଖାଲି ସେତିକି ନୁହେଁ, ଏହି ବାର୍ତ୍ତା ଆଜି ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ, କାରଣ ଆମ ପାଖରେ କେବଳ ଗୋଟିଏ ମାତ୍ର ପୃଥିବୀ ଅଛି। ଯଦି ଆମେ ଏହି ପୃଥିବୀର ଜଳ, ବାୟୁ, ଜଙ୍ଗଲ ଏବଂ ଜୈବ ବିବିଧତାକୁ ସୁରକ୍ଷା କରିପାରିବା ନାହିଁ, ତେବେ ଆମର ଭବିଷ୍ୟତ ମଧ୍ୟ ବିପଦରେ ପଡିବ।
0: ସୀମିତ ନୁହେଁ, ଏହା ଆମକୁ ସ୍ମରଣ କରାଏ ଯେ ପରିବେଶ ସୁରକ୍ଷା ଏକ ଦିନର କାମ ନୁହେଁ, ବରଂ ଏହା ହେଉଛି ଆମ ପ୍ରତିଦିନର ଦାୟିତ୍ୱ। ପ୍ରତ୍ୟେକ ବୁନ୍ଦା ପାଣି ବଞ୍ଚାଇବା, ପ୍ଲାଷ୍ଟିକର ବ୍ୟବହାରକୁ କମାଇବା, ଗଛ ଲଗାଇବା ଓ ପ୍ରକୃତି ପ୍ରତି ସମ୍ମାନ ଦେଖାଇବା ହିଁ ଏହି ଦିବସର ପ୍ରକୃତ ଉଦ୍ଦେଶ୍ୟ।
1: ହେଲେ ଶ୍ରୋତା ବନ୍ଧୁ, ଏତେ ସବୁ କଥା ଭିତରେ ସବୁଠାରୁ ବଡ କଥା ହେଉଛି କି ପରିବେଶ ସୁରକ୍ଷା କୌଣସି ସରକାର କିମ୍ବା ସଂସ୍ଥାର ଏକ କାମ ନୁହେଁ, ଏଇଟା ମୋର, ଆମର ଏବଂ ଆମ ସମସ୍ତଙ୍କର ସାମୁହିକ ଦାୟିତ୍ୱ, କାରଣ ଏହି ପୃଥିବୀ ଆମ ଘର ଆଉ ଘରେ ରହୁଥିବା ସମସ୍ତ ସଦସ୍ୟ ମାନଙ୍କର ଏହା କର୍ତ୍ତବ୍ୟ କି ସେମାନେ ନିଜ ଘରକୁ ସଫା ଆଉ ସୁନ୍ଦର ରଖିବେ।
0: ଏକଦମ ଠିକ କଥା କହିଛ ଭକ୍ତି। ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ଥିମ୍ଟି ହେଉଛି କ୍ଲାଇମେଟ୍ ଆକ୍ସନ, ମାନେ ଜଳବାୟୁର କାର୍ଯ୍ୟାନୁଷ୍ଠାନ। 2026 ବିଶ୍ୱ ପରିବେଶ ଦିବସ ଜଳବାୟୁ ପରିବର୍ତ୍ତନ ଉପରେ କେନ୍ଦ୍ରିତ ହୋଇଛି ଏବଂ ପୃଥିବୀ ଦେଉଥିବା ସତର୍କ ସଂକେତକୁ ଗୁରୁତ୍ୱ ଭାବେ ନେଇ ତୁରନ୍ତ ପଦକ୍ଷେପ ଦେବାକୁ ଆହ୍ୱାନ କରୁଛି। 2026 ବିଶ୍ୱସ୍ତରୀୟ ଆୟୋଜନର ଆୟୋଜକ ଦେଶ ହେଉଛି ଆଜରବାଇଜାନ, ଯେଉଁଠି ଆମକୁ କୁହାଯାଏ ଯେ କେବଳ ଚିନ୍ତା କଲେ ହେବ ନାହିଁ, କାର୍ଯ୍ୟ କରିବାକୁ ପଡିବ। ଗଛ ଲଗାଇବା, ଶକ୍ତି ସଞ୍ଚୟ କରିବା, ପ୍ରଦୂଷଣ କମେଇବା, ପରିବେଶ ଅନୁକୂଳ ଜୀବନଶୈଳୀ ଆପଣେଇବା ହିଁ ପ୍ରକୃତ କ୍ଲାଇମେଟ୍ ଆକ୍ସନ,
1: କାରଣ ପୃଥିବୀର ଭବିଷ୍ୟତ କେବଳ ସରକାରଙ୍କ ହାତରେ ନୁହେଁ, ଆମ ସମସ୍ତଙ୍କ ହାତରେ ରହିଛି।

0: ଯୁବବନ୍ଧୁ, ବର୍ତ୍ତମାନ ସମୟରେ ମଣିଷ ନିଜର ସ୍ୱାର୍ଥ ଏବଂ କଥାକଥିତ ବିକାଶ ନାଁରେ ପ୍ରକୃତିର ସବୁଠାରୁ ଅଧିକ କ୍ଷତି କରୁଛି। ଯେମିତି କହିବାକୁ ଗଲେ ସହରୀକରଣ, କଳକାରଖାନା ଏବଂ ଆଧୁନିକ ଜୀବନଶୈଳୀ ଯୋଗୁଁ ଆମର ଜୈବ ବିବିଧତା ମାନେ ବାୟୋଲୋଜିକାଲ ଡାଇଭର୍ସିଟି ଖୁବ୍ ଶୀଘ୍ର ନଷ୍ଟ ହେବାରେ ଲାଗିଛି।
1: ହଁ ଶ୍ରୋତା ବନ୍ଧୁ, ଜଙ୍ଗଲ କ୍ଷୟ ବା ଡିଫରେଷ୍ଟେସନ, ବଡ଼ ବଡ଼ ରାସ୍ତାଘାଟ, ରେଲ ଲାଇନ, ଆପାର୍ଟମେଣ୍ଟ ଏବଂ ଡ୍ୟାମ ନିର୍ମାଣ ପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ହେକ୍ଟର ଗଛ କଟା ଯାଉଛି। ଜଙ୍ଗଲ ହେଉଛି ପଶୁପକ୍ଷୀ ଏବଂ ଅନ୍ୟ ଜୀବଜନ୍ତୁଙ୍କ ଘର।

0: ମାନଙ୍କର ବାସସ୍ଥଳୀ ନଷ୍ଟ ହେବା ଦ୍ୱାରା ଅନେକ ବିରଳ ପ୍ରଜାତିର ଜୀବଜନ୍ତୁ ସଦାଦିନ ପାଇଁ ଲୋପ ପାଇଗଲେଣି ଏବଂ ଅନେକ ବନ୍ୟଜନ୍ତୁ ସହରମୁହାଁ ହେଉଛନ୍ତି। ସରକାରଙ୍କ ବିଭିନ୍ନ ପଦକ୍ଷେପ ଏବଂ ନିଷ୍ପତ୍ତି ପରେ ମଧ୍ୟ ଗଛ କଟା ହେବାର ଦୃଶ୍ୟ ଏବେ ବି ଆମକୁ ଦେଖିବାକୁ ମିଳୁଛି। ତା ସହ ଆମ ଜନସାଧାରଣ ମଧ୍ୟ ଏହି ପ୍ରତି କୌଣସି ପ୍ରକାର ପ୍ରତିକ୍ରିୟା ମଧ୍ୟ ଦେଉନାହାନ୍ତି, ଯେଉଁଥିପାଇଁ ଜଙ୍ଗଲ କ୍ଷୟ ବନ୍ଦ ହେବା ଜାଗାରେ ଆହୁରି ବଢିବାରେ ଲାଗିଛି। ଯେପରିକି ଆମେ କହିପାରିବା, ଓଡ଼ିଶାର ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ସୀମାରେ ଥିବା ସିଜିମାଳି ଜଙ୍ଗଲକୁ ଖଣିଜ ଖନନ ପାଇଁ ସଫା କରିବାର ଯୋଜନା ଚାଲିଛି, ଯେଉଁଥିପାଇଁ ସେଠାରେ ବାସ କରୁଥିବା କନ୍ଧ ଆଦିବାସୀ ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଛନ୍ତି। ସିଜିମାଳି ଜଙ୍ଗଲ ଯଦିଓ ରିଜର୍ଭ ଫରେଷ୍ଟ ଏରିଆ ଅନ୍ତର୍ଭୁକ୍ତ, ତାପରେ ମଧ୍ୟ ଏହାକୁ କ୍ଷୟ କରିବା ପାଇଁ କିଛି ଘରୋଇ ସଂସ୍ଥା ଲାଗିଛନ୍ତି।
1: କହିବାକୁ ଗଲେ ଭକ୍ତି, ବିକାଶ ନାମରେ ଗଢି ଉଠୁଥିବା କଳକାରଖାନାରୁ ନିର୍ଗତ ବିଷାକ୍ତ କେମିକାଲ ଏବଂ ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକ ଯୋଗୁଁ ମାଟି, ପାଣି ଓ ପବନ ଭୟଙ୍କର ଭାବେ ପ୍ରଦୂଷିତ ହେଉଛି। ବର୍ତ୍ତମାନ ସମୟରେ କୋରାପୁଟ ଜିଲ୍ଲାରେ ଥିବା ରେଡ୍ ମଡ୍ ପଣ୍ଡ ଏହା ସବୁଠାରୁ ବଡ ଉଦାହରଣ। କଳକାରଖାନାରୁ ବାହାରୁଥିବା ବିଶୁଦ୍ଧ ପଦାର୍ଥ ଦାମନଯୋଡ଼ିରେ ଥିବା ସାବର ନଦୀର ପାଣିକୁ ବିଷାକ୍ତ କରିଦେଇଛି, ଯେଉଁଥିପାଇଁ ପାଣିର ରଙ୍ଗ ଏବେ ନାଲି ପଡିବା ସହ ପାଣି ଶୁଖିବାରେ ମଧ୍ୟ ଲାଗିଛି। ସେଥିପାଇଁ ଏହାକୁ ରେଡ୍ ମଡ୍ ପଣ୍ଡ କୁହାଯାଉଛି। ହେଲେ ସେତିକି ନୁହେଁ, ନଦୀ କୂଳରେ ବାସ କରୁଥିବା ଆଦିବାସୀ ଲୋକ ବିଭିନ୍ନ ପ୍ରକାର ଚର୍ମ ରୋଗରେ ଆକ୍ରାନ୍ତ ମଧ୍ୟ ହେଉଛନ୍ତି।
0: ଖାଲି ସେତିକି ନୁହେଁ କ୍ଷଣ ପ୍ରଭା, ମଣିଷର ଅତ୍ୟଧିକ ଗାଡି ମୋଟର ବ୍ୟବହାର, ଏସି ଏବଂ କାରଖାନା ଯୋଗୁଁ ପୃଥିବୀର ତାପମାତ୍ରା ମଧ୍ୟ କ୍ରମାଗତ ବଢିବାରେ ଲାଗିଛି, ଯେଉଁଥିପାଇଁ ଆମେ ତାକୁ କହୁଛେ ଗ୍ଲୋବାଲ ୱାର୍ମିଂ। ଏହାଦ୍ୱାରା ମେରୁ ଅଞ୍ଚଳର ବରଫ ତରଳିବାରେ ଲାଗିଛି, ଯାହାଫଳରେ ସେଠାରେ ବସବାସ କରୁଥିବା ପୋଲାର ବିୟର ଏବଂ ଅଲଗା ପ୍ରକାର ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି। ଋତୁଚକ୍ର ବଦଳିଯିବା ଯୋଗୁଁ ଗଛଲତା ଓ ପଶୁପକ୍ଷୀମାନେ ମଧ୍ୟ ପ୍ରକୃତି ସହ ଖାପ ଖୁଆଇ ଚଳିପାରୁନାହାନ୍ତି।
1: ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ଆଶାରେ ଚାଷ ଜମିରେ ଅତ୍ୟଧିକ ରୂପେ ରାସାୟନିକ ସାର ଓ କୀଟନାଶକ ଔଷଧ ବ୍ୟବହାର ମଧ୍ୟ କରାଯାଉଛି। ଏହାଦ୍ୱାରା ମାଟିରେ ଥିବା ଉପକାରୀ କୀଟ, ଜିଆ ଏବଂ ମହୁମାଛି ଭଳି ପରାଗ ସଂଗମ କରୁଥିବା ଜୀବମାନେ ମରିଯାଉଛନ୍ତି। ଏହା ଜୈବିକ ଶୃଙ୍ଖଳା ମାନେ ଫୁଡ୍ ଚେନ୍କୁ ସମ୍ପୂର୍ଣ୍ଣ ରୂପେ ବିଗାଡ଼ି ଦେଉଛି।
0: କ୍ଷଣପ୍ରଭା, ତମେ କେବେ ଲକ୍ଷ୍ୟ କରିଛ ଆମର ଟିକେ ନେଟ୍ ସ୍ଲୋ ହେଇଗଲେ ଆମେ କେତେ ଯେ ବ୍ୟସ୍ତ ହେଇଯାଉଛେ?
2: ହଁ, ସତ କଥା ତ।
0: କିନ୍ତୁ ଜାଣିଛ, ଏହି ଇଣ୍ଟରନେଟ୍ ସ୍ପିଡ୍ ପାଇଁ ଉଚ୍ଚ ପ୍ରକାରର ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରାଯାଉଛି, ଆଉ ଯୋଉଥିପାଇଁ ଏହି ସବୁ ମୋବାଇଲ ଟାୱାରରୁ ବାହାରୁଥିବା ରେଡିଏସନ୍ ଘର ଚଟିଆ ଭଳି ଛୋଟ ଛୋଟ ପକ୍ଷୀ ଏବଂ ମହୁମାଛି ମାନଙ୍କର ଦିଗ ନିର୍ଣ୍ଣୟ କରିବା କ୍ଷମତାକୁ ନଷ୍ଟ କରିଦଉଛି। ତ ଏବେ କହିପାରିବ ଏଥିପାଇଁ କିଏ ଦାୟୀ?
1: ସତ କଥା କହିଲେ ଭକ୍ତି, ଏଇ ସବୁ ପାଇଁ ତ ଆମେ ଦାୟୀ। ଆମର ନିଜ ସୁଖ ପାଇଁ ଆମେ ଭୁଲି ଯାଉଛେ କେତେ ପଶୁପକ୍ଷୀଙ୍କ ଜୀବନ ନଉଛେ।
0: ହଁ କ୍ଷଣ ପ୍ରଭା, ଆମ ପିଲାବେଳେ ଆମେ ସେହି ଘର ଚଟିଆ ଏବଂ କୋଇଲିର ଡାକ ଶୁଣି ଉଠୁଥିଲୁ, ହେଲେ ଏବେ କଣ ସେସବୁ ଦେଖିବାକୁ ମିଳୁଛି? ଆଉ ଏମିତି ମଧ୍ୟ ଗୋଟେ ସମୟ ଆସିବ ଯୋଉଠି ଏହି ସବୁ ପଶୁପକ୍ଷୀ ଗୋଟିଏ କାହାଣୀ ହିଁ ମାତ୍ର ରହିଯିବେ। ଆମ ଆଗାମୀ ଭବିଷ୍ୟତ ଯଦି କିଛି ଦେଖିବ, ତ ତା କେବଳ ସେ ନିର୍ଜୀବ ବସ୍ତୁ, ଯାହା ନା ତାକୁ କେବେ ଖୁସି ଦେଇପାରିବ ଆଉ ନା ତାକୁ କେବେ ଆରାମ।
1: ତମେ ଠିକ କଥା କହିଛ ଭକ୍ତି, ସେଥିପାଇଁ ତ ପ୍ରତ୍ୟେକ ବର୍ଷ ଆମ ରାଜ୍ୟର ତାପମାତ୍ରା ଧୀରେ ଧୀରେ ବଢିବାରେ ଲାଗିଛି, ଆଉ ବିଶେଷ କରି ଏହି ଖରା ଦିନରେ। 2022 କରାଯାଇଥିବା ୱେଦର ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଗତ 4 ମଧ୍ୟରେ 9 10 ହ୍ୟୁମିଡ୍ ଷ୍ଟେଟ୍ରେ ନିଜକୁ ରଖିସାରିଲାଣି। 2022 37°C ଆରମ୍ଭ କରି 40°C ମଧ୍ୟ ପାର କରିସାରିଲାଣି। ତେବେ ଏତେ ଗରମରୁ ରକ୍ଷା କିପରି ହୋଇପାରିବା? କଣ ଭକ୍ତି, ଏସି ଲଗେଇକି ପାରିବ?
0: ଖାଲି କାଇଁ ଏସି, ଫ୍ୟାନ ଅଛି, କୁଲର ଅଛି, କେତେ କଣ ତ ଏବେ ସବୁ ନୂଆ ନୂଆ ଜିନିଷ ବାହାରିଲାଣି, ସବୁ ଲଗେଇ ଦିଅ।
1: ସତରେ କଣ ଏସି ଲଗେଇଲେ ସମସ୍ୟାର ସମାଧାନ ହୋଇଯିବ କି?
0: ଜାଣିଛ, ବହୁତ କମ ଲୋକ ଏକଥା ଜାଣିଛନ୍ତି କି ଏସିରେ ଥିବା ହାଇଡ୍ରୋଫ୍ଲୋରୋକାର୍ବନ୍ସ ଆମ ରୁମ୍ ଭିତରକୁ ଥଣ୍ଡା ପବନ ତ ଦିଏ ସତ, ହେଲେ ବାହାରକୁ ଯେଉଁ ଗରମ ପବନ ଛାଡେ ତାହା ବାୟୁମଣ୍ଡଳ ପାଇଁ ବହୁତ କ୍ଷତିକାରକ। ଏହି ହାଇଡ୍ରୋଫ୍ଲୋରୋକାର୍ବନ୍ସ ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଳର ମାତ୍ରାକୁ ବଢେଇ ଦିଏ, ଯାହା ଯୋଗୁଁ ଗରମ ଅଧିକ ହୁଏ। ତେବେ କୁହ, ଏହାର ସମାଧାନ କଣ ହେଇପାରିବ?
1: ହଁ ଶ୍ରୋତା ବନ୍ଧୁ, ଏସି ଲଗେଇବା ସମସ୍ୟା ନୁହେଁ, କିନ୍ତୁ ଗଛମାନଙ୍କର ସଂଖ୍ୟା ଆମ ଚାରିପଟେ କମିଯିବା ହେଉଛି ପ୍ରକୃତ ସମସ୍ୟା। ଛୋଟ ହେଉ କିମ୍ବା ବଡ, ଆମେ ଯେତେ ଗଛମାନଙ୍କ ଭିତରେ ରହିବା ଆମ ପରିବେଶ ସେତିକି ଥଣ୍ଡା ରହିବ।

0: କାରଣ ହେବ।
1: ତେବେ ଆମ ପୂର୍ବପୁରୁଷମାନଙ୍କଠାରୁ ମିଳିଥିବା ଏହି ପୃଥିବୀ, ଏହି ପରିବେଶ, ଏହି ପ୍ରକୃତିକୁ ଆମେ ସମ୍ଭାଳିକି ଯତ୍ନର ସହ ଆମ ଆସନ୍ତା ଏବଂ ଆମର ଆଗାମୀ ପିଢ଼ି ପାଇଁ ସଞ୍ଚୟ କରିବା।

0: ତେବେ ଆଜିର କାର୍ଯ୍ୟକ୍ରମକୁ ଶେଷ କରିବାର ସମୟ ମଧ୍ୟ ହେଇଗଲାଣି।
1: ତାହେଲେ ଆଜିର କାର୍ଯ୍ୟକ୍ରମକୁ ଏଇଠି ହିଁ ରଖିବାକୁ ପଡିବ। କିନ୍ତୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ସେଥିପାଇଁ ନିଜର ମତାମତ ଦେବାକୁ ଜମାରୁ ବି ଭୁଲିବେ ନାହିଁ।
0: ଆପଣ ନିଜ ବହୁମୂଲ୍ୟ ମତାମତ ଆମକୁ ଚିଠି ମାଧ୍ୟମରେ ଜଣାଇ ପାରିବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ ପିନ୍କୋଡ୍ 752001।
1: ଆପଣ ନିଜର ବହୁମୂଲ୍ୟ ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ପାରିବେ। ଏଥି ନିମନ୍ତେ ଆମ ଫୋନ୍ ନମ୍ବରଟି ଲେଖି ରଖନ୍ତୁ। ଆମ ଫୋନ୍ ନମ୍ବରଟି ହେଉଛି 9437037892।
0: ତା ଛଡ଼ା ଯୁବବାଣୀ ଏବଂ ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନିଜ ଫୋନ୍ ମାଧ୍ୟମରେ ଲାଇଭ୍ ଶୁଣିବା ପାଇଁ ଏବେ ହିଁ ଡାଉନଲୋଡ୍ କରନ୍ତୁ ନ୍ୟୁଜ୍ ଅନ୍ AIR ଆପ୍।
1: ତାହେଲେ ଯୁବବନ୍ଧୁ, ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ, ଆଉ ଆମ ପ୍ରକୃତିକୁ ଭଲ ପାଆନ୍ତୁ
0: ଏବଂ ପରିବେଶ ସୁରକ୍ଷାର ଏହି ଯାତ୍ରାରେ ନିଜକୁ ସାମିଲ କରନ୍ତୁ। ତେବେ ବିଦାୟ ନେଉଛୁ ଆଜିର କାର୍ଯ୍ୟକ୍ରମରୁ। ଆମେ ଆପଣଙ୍କ ଯୁବ ସାଥୀ, ମୁଁ ଭକ୍ତି,
1: ମୁଁ କ୍ଷଣପ୍ରଭା
0: ରହୁଛୁ। ନମସ୍କାର, ଜୟ ଭାରତ।

0: ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରତିବିମ୍ବ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ କ୍ଷଣପ୍ରଭା ଷଡ଼ଙ୍ଗୀ ଏବଂ ଭକ୍ତିମୟୀ ସାବତ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ PM ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
0: ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ। ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଏଇ ଟିକେ ପରେ।

ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କୃଷି ହାଲଚାଲ ଶୁଣିପାରିବେ ସନ୍ଧ୍ୟା 7:30। ଆଜି ଏଥିରେ ଶୁଣିବେ ବିଶ୍ୱ ପରିବେଶ ଦିବସ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ। ଆଲୋଚକ ରହିଛନ୍ତି ନଗେନ୍ଦ୍ର ମଲ୍ଲିକ, ଉପନିର୍ଦ୍ଦେଶକ ତଥା ନୋଡାଲ ଅଫିସର, ଜଳବାୟୁ ଓ ଅନୁଶୀଳନ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଭୁବନେଶ୍ୱର। କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ରାତି 8:00। ରାତି 8:45 ରହିଛି ସମାଚାର ସନ୍ଧ୍ୟା ଓ ପରେ ପରେ ଇଂରାଜୀରେ ସମ୍ବାଦ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀର ପୁନଃ ପ୍ରସାରଣ ଶୁଣିପାରିବେ ରାତି 9:30। 10:00 ରହିଛି କାର୍ଯ୍ୟକ୍ରମ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜଗନ୍ନାଥ ଭଜନର କାର୍ଯ୍ୟକ୍ରମ ଶୁଣିପାରିବେ ରାତି 10:30।

ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ନିରାମୟ ଶୁଣିପାରିବେ ଆସନ୍ତାକାଲି ସକାଳ 9:30ରେ। ସଙ୍ଗୀତ ଏବଂ ସୂଚନାଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ସକାଳ 10ଟାରେ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା କାର୍ଯ୍ୟକ୍ରମର ସୂଚନା।

ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ବା ବଜ୍ରପାତ ହୋଇଛି। ଖବର ଅନୁସାରେ ଦକ୍ଷିଣ ଉପକୂଳ ଓଡ଼ିଶାର ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ଗତକାଲିର ବଜ୍ରପାତରେ ଦୁଇଟି ଗାଈ ମୃତ୍ୟୁବରଣ କରିଛନ୍ତି ଏବଂ ଆଉ ପାଞ୍ଚ ଜଣ ଆହତ ହୋଇଛନ୍ତି। ଦକ୍ଷିଣ ଉପକୂଳ ଓଡ଼ିଶା ଜିଲ୍ଲାଗୁଡ଼ିକରେ ସର୍ବାଧିକ ତାପମାତ୍ରାରେ ବଡ଼ ପରିବର୍ତ୍ତନ ଦେଖାଯାଇଛି। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଆଗାମୀ 6-7 ଦିନ ପର୍ଯ୍ୟନ୍ତ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବାଧିକ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଅପରାହ୍ନ କିମ୍ବା ସନ୍ଧ୍ୟାବେଳେ ବଜ୍ରପାତ ସହ ଘଡ଼ଘଡ଼ି ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗରମ ଏବଂ ଆର୍ଦ୍ର ପାଗ ରହିବାର ସମ୍ଭାବନା ରହିଛି। ଏଇଠି ଶେଷ ହେଲା ପାଣିପାଗର ସୂଚନା। ଆକାଶବାଣୀ ପୁରୀ, ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ବୈଦ୍ୟନାଥ ଶର୍ମାଙ୍କ କଣ୍ଠରେ ପୁରାତନ ରଚନାରୁ ଏହି ଭକ୍ତି ଅର୍ଘ୍ୟଟିକୁ।

ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ବର୍ତ୍ତମାନ ଶୁଣନ୍ତୁ ଗୌରବ ପଟ୍ଟନାୟକଙ୍କ ଗୀତ ରଚନାରୁ ଏହି ଦେଶାତ୍ମବୋଧକ ସଙ୍ଗୀତଟିକୁ ଗାଇଛନ୍ତି ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦର ଶିଳ୍ପୀମାନେ।

ଆକାଶବାଣୀ ପୁରୀ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଏହି କିଛି କ୍ଷଣ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ, ବିଶ୍ୱ ପରିବେଶ ଦିବସ ଅବସରରେ କହିଲେ ରାଜ୍ୟପାଳ। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଟକୁ ସ୍ୱୀକୃତି ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର 25 ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। 1973 ପ୍ରତିବର୍ଷ ଜୁନ୍ 5 ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନଠାରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଅଟଳ ବନରେ ଚାରାରୋପଣ କରି ରାଜ୍ୟପାଳ କହିଛନ୍ତି, ପରିବେଶକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଚାରାରୋପଣ କରି ନିଜର ଯୋଗଦାନ ରଖିବା ଆବଶ୍ୟକ। ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଅତିକମ୍ରେ ଗୋଟିଏ ଲେଖାଏଁ ଚାରାରୋପଣ କରିବାକୁ ରାଜ୍ୟବାସୀଙ୍କୁ ରାଜ୍ୟପାଳ ନିବେଦନ କରିଛନ୍ତି। ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଯୁବପିଢ଼ି ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଅର୍ବାନ ଏକାଡେମୀ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆନ୍ ୱାଟର ୱାର୍କସ୍ ଆସୋସିଏସନ୍ IWWA ର ସଭାପତି ଯନ୍ତ୍ରୀ ହାଡ଼ିବନ୍ଧୁ ବେହେରା ଯୋଗଦେଇ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଏକ ସବୁଜ, ସ୍ୱଚ୍ଛ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ଦୃଢ଼ତାର ସହ ଅଗ୍ରଗତି କରୁଛନ୍ତି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ ଓ ସୁସ୍ଥ ପରିବେଶ ଗଢ଼ିତୋଳିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପାରମ୍ପରିକ ଚାଷ ପଦ୍ଧତି ପରିବେଶ ସୁରକ୍ଷାରେ ସହାୟକ ହେଉଥିବାରୁ ଏହାର ମୂଳତତ୍ତ୍ୱକୁ ଧ୍ୟାନରେ ରଖି ନୂତନ ପ୍ରଣାଳୀ ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ବ୍ୟକ୍ତି, ସମାଜ ଓ ପରିବେଶ ପରସ୍ପରର ପରିପୂରକ, ଏହାର ସନ୍ତୁଳନ ବଜାୟ ରଖିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ଏହି ଅବସରରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପରିବେଶ ସୁରକ୍ଷା ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ପରିବେଶ ସୁରକ୍ଷା ସମ୍ପର୍କରେ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହନ୍ତି,
1: 2026 ଯୋଉ ଥିମ୍ ବା ଭିତ୍ତି ବିଷୟବସ୍ତୁ ରଖାଯାଇଛି, ଇଂରାଜୀରେ କହିଲେ ଆମେ ତାକୁ କହିବା ଇନ୍ସପାୟର୍ଡ ବାଇ ନେଚର ଫର୍ କ୍ଲାଇମେଟ୍ ଫର୍ ଆୱାର ଫ୍ୟୁଚର। ଓଡ଼ିଆରେ ହେଲା ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇ ଜଳବାୟୁ

0: ଭବିଷ୍ୟତର ସୁରକ୍ଷା ତ ଆମେ ଯାହା କିଛି ସୁରକ୍ଷା କରିବା ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବା ତା ପ୍ରକୃତିକୁ ଜଡିତ କରିକି ପ୍ରକୃତିର ସୁରକ୍ଷା ମାଧ୍ୟମରେ ଏ ସମସ୍ତ କାର୍ଯ୍ୟକ୍ରମ ଆମକୁ ହାତକୁ ନେବାକୁ ପଡିବ ପ୍ରକୃତିକୁ ଭିତ୍ତି କରିକି ଯୋଉ ବିଭିନ୍ନ ପନ୍ଥା ଆମେ ବାହାର କରିବା ନେଚର ବେସ୍ଡ ସଲ୍ୟୁସନ୍ ହିଁ ଆମକୁ ଆଗକୁ ରାସ୍ତା କଢେଇ ନେବ ପରିବେଶ ସୁରକ୍ଷା କ୍ଷେତ୍ରରେ ସମଗ୍ର ବିଶ୍ୱର ଉତ୍ତରଦାୟିତ୍ୱ ଉତ୍ତର ପିଢ଼ି ଓ ଆଜିକା ପିଢ଼ି ଉପରେ ନ୍ୟସ୍ତ ରହିବ
1: ବିପର୍ଯ୍ୟୟ ବିପଦ ହ୍ରାସ ନେଇ ପୁରୀଠାରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହୋଇଯାଇଛି ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି ତିନି ଦିନରେ ମୋଟ 11 ବିଷୟରେ ଆଲୋଚନା ହୋଇଛି ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ୍ ବହୁ ବିପଦର ପ୍ରାକ୍ ସୂଚନା ସମ୍ପର୍କରେ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ବ୍ରିକ୍ସ ରାଷ୍ଟ୍ରର ସଦସ୍ୟମାନେ ଆଜି ପୁରୀ କୋଣାର୍କ ବେଳାଭୂମି ସମେତ ରାମଚଣ୍ଡୀ ଗସ୍ତ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଦର୍ଶନୀ ଦେଖିଛନ୍ତି ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରରେ ରାଜ୍ୟସ୍ତରୀୟ

0: ବିପର୍ଯ୍ୟୟ ବିପଦ ହ୍ରାସ ନେଇ ପୁରୀଠାରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହୋଇଯାଇଛି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ତିନି ଦିନରେ ମୋଟ 11 ବିଷୟରେ ଆଲୋଚନା ହୋଇଛି। ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାକ୍ ସୂଚନା ସମ୍ପର୍କରେ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବ୍ରିକ୍ସ ରାଷ୍ଟ୍ରର ସଦସ୍ୟମାନେ ଆଜି ପୁରୀ କୋଣାର୍କ ବେଳାଭୂମି ସମେତ ରାମଚଣ୍ଡୀ ଗସ୍ତ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଦର୍ଶନୀ ଦେଖିଛନ୍ତି। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଚାଷୀଙ୍କ ଆୟ ବୃଦ୍ଧି ଓ ରପ୍ତାନୀକୁ ବଢ଼ାଇବା ପାଇଁ ଓଡ଼ିଶା ଆମ୍ବର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିର ଆବଶ୍ୟକତା ରହିଛି। କୃଷି ଉତ୍ପାଦନ ବୃଦ୍ଧି ପାଇଁ ଫସଲ ବିବିଧିକରଣ, ଡାଲିଜାତୀୟ ଫସଲ, ତୈଳବୀଜ ଏବଂ ଔଷଧୀୟ ଗୁଣଯୁକ୍ତ ଫଳ ଚାଷ କରିବାକୁ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜଳବାୟୁ ଉପଯୋଗୀ ଉଦ୍ୟାନ କୃଷିର ପ୍ରସାର ଏବଂ କ୍ଷେତ ବଞ୍ଚାଅ ଅଭିଯାନ ଅଧୀନରେ ଚାଷ ଜମିର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶତାଧିକ ଚାଷୀ, ବିଶେଷଜ୍ଞ ଓ ପରିବେଶବିତ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ 60+ କିସମର ଆମ୍ବ ପ୍ରଦର୍ଶିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା ଯାତ୍ରା, ନୀତିନିଘଣ୍ଟ ଓ ବ୍ୟବସ୍ଥାବଳୀର ପରିଚାଳନାକୁ କମିଟି ଅନୁମୋଦନ କରିଛି। ନରେନ୍ଦ୍ର ପୁଷ୍କରିଣୀଠାରେ ଶ୍ରୀମନ୍ଦିର ପ୍ରଶାସନରେ ଏକ ସ୍ଥାୟୀ ସୂଚନା କେନ୍ଦ୍ର ଓ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ, ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା, ସେବାୟତ ଆବାସ ଯୋଜନା ପାଇଁ ଅନ୍ୟତ୍ର ଜମି ଚିହ୍ନଟ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ବଣତି କାର୍ଯ୍ୟକୁ ଆଗାମୀ ନୀଳାଦ୍ରି ବିଜେ ନୀତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ଦିନ ସ୍ଥିର କରାଯାଇ ଗଣତି ମଣତି କାର୍ଯ୍ୟ ପୁନଃ ଆରମ୍ଭ କରାଯିବ। ଅଳଙ୍କାରଗୁଡ଼ିକର ଫଟୋ ଓ ଭିଡ଼ିଓଗ୍ରାଫି ଓ 3D ମ୍ୟାପିଂ ପରେ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ପରିଚାଳନା କମିଟି ଆଜି ପରାମର୍ଶ ଦେଲେ ବର୍ତ୍ତମାନ ପାଇଁ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ ଏବଂ ନୀଳାଦ୍ରି ବିଜେ ପରେ କେଉଁ ତିଥିରେ ତାକୁ କରାଯିବ ତାକୁ ମୁଖ୍ୟ ପ୍ରଶାସକ ସରକାରଙ୍କୁ ସୂଚନା ଦେଇ ତାକୁ କରିବେ।
0: ବୈଠକରେ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଗାମୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟସଭା ଉପନିର୍ବାଚନ ଲାଗି ଆସନ୍ତା 8 ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ, 11 ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା 18 ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଭୁବନେଶ୍ୱର ସ୍ଥାନୀୟ ନିର୍ମାଣ ସୌଧଠାରେ ରାଜ୍ୟସ୍ତରୀୟ ଅବକାରୀ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଛନ୍ତି, ବେଆଇନ ନିଶା କାରବାର ଏବଂ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ପେସାଦାର ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କ ନିୟମିତ ତାଲିମ, ନୂଆ ନିଯୁକ୍ତି, ବିଭିନ୍ନ ଜୋନ୍ରେ ଥିବା ସମସ୍ୟାର ସମାଧାନ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ପ୍ରମୁଖ ଶାସନ ସଚିବ ଆର୍ଏସ୍ ଗୋପାଳନ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରଶାସନିକ ସଂସ୍କାର ବିଷୟରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜ୍ୟ ସରକାରଙ୍କ ମାର୍କଫେଡ୍ ପକ୍ଷରୁ ମାର୍ଶାଘାଇ ବ୍ଲକର ନୀଳାଦ୍ରିପୁରଠାରେ ସରକାରୀ ସ୍ତରରେ ରବି ଜାତୀୟ ଫସଲ ଚାଷୀମାନଙ୍କଠାରୁ କ୍ରୟ କରାଯାଉଛି। ଏହାଫଳରେ ଚାଷୀମାନଙ୍କର ଆୟ ବୃଦ୍ଧି ହୋଇପାରିବ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଝାଡ଼ପଡ଼ା ଗୋଦାବରିଶ ମିଶ୍ର ନୋଡାଲ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଯୋଗଦେଇ ଚାରାରୋପଣ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାୟଗଡ଼ା ସଦର ମହକୁମା ମୁନିଗୁଡ଼ା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ପୌର ପରିଷଦ ଆନୁକୂଲ୍ୟରେ ପରିମଳ ଉଦ୍ୟାନର ମୁଖ୍ୟ ଫାଟକ, ମୋ ବଗିଚା, ୱେଷ୍ଟ ଟୁ ୱଣ୍ଡର ପାର୍କ ଏବଂ ନିର୍ମାଣ ଓ ଭଗ୍ନଜନିତ ଆବର୍ଜନା ପ୍ରକ୍ରିୟା

0: ଟିକାକରଣ କେନ୍ଦ୍ର ଉଦ୍ଘାଟନ କରାଯାଇଛି। ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାରେ ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଯାପିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତୃତୀୟ ପର୍ଯ୍ୟାୟ ଏକାଦଶତମ କୃଷି ଜନଗଣନା ସମ୍ବନ୍ଧୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଆଜି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସଚେତନତା ରଥକୁ ଉଦ୍ଘାଟନ କରିଛନ୍ତି। ପାଣିପାଗ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 25 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ, ବିଶ୍ୱ ପରିବେଶ ଦିବସ ଅବସରରେ କହିଲେ ରାଜ୍ୟପାଳ। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟକୁ ସ୍ୱୀକୃତି। ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର 25 ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସବୁଜ ବିଶ୍ୱ ସମୃଦ୍ଧ ଭବିଷ୍ୟତ। ଆଲେଖ୍ୟ ଡକ୍ଟର ଗିରିଶ ପ୍ରସାଦ ସ୍ୱାଇଁ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଜଳବାୟୁ ପରିବର୍ତ୍ତନର କୁପରିଣାମକୁ ପ୍ରତିହତ କରିବା ମିଳିତ ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର 13 ଲକ୍ଷ୍ୟକୁ ପ୍ରତିନିଧିତ୍ୱ କରେ। ଏହା ବିଶ୍ୱ ଉଷ୍ମତାକୁ ବନ୍ଦ କରିବା, ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବା ଏବଂ ଜଳବାୟୁ ସମ୍ବନ୍ଧୀୟ ବିପଦ ପ୍ରତି ସ୍ଥିରତା ସୃଷ୍ଟି କରିବା ପାଇଁ ଜରୁରୀ ପଦକ୍ଷେପ ଉପରେ ଧ୍ୟାନ ଦିଏ। ବିଶ୍ୱବ୍ୟାପୀ ବର୍ତ୍ତମାନର ଅଭିଯାନଗୁଡ଼ିକ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ବିଶ୍ୱବ୍ୟାପୀ ଆହ୍ୱାନ ଉପରେ ଗୁରୁତ୍ୱ ଦେଉଛି। ବିକାଶଶୀଳ ଦେଶଗୁଡ଼ିକ ପାଇଁ ଜଳବାୟୁ ପରିବର୍ତ୍ତନର ପରିଣାମକୁ ପ୍ରତିହତ କରିବା ଅତ୍ୟନ୍ତ ଜରୁରୀ, କାରଣ ସେମାନେ ବିଶ୍ୱ ଉଷ୍ମତାର ସବୁଠାରୁ ଗମ୍ଭୀର ପ୍ରଭାବର ସମ୍ମୁଖୀନ ହେଉଛନ୍ତି ଏବଂ ବ୍ୟବସ୍ଥାର ପୁନଃ ପ୍ରବର୍ତ୍ତନ ପାଇଁ ସେମାନଙ୍କ ପାଖରେ କମ୍ ସମ୍ବଳ ଅଛି। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ସର୍ବନିମ୍ନ ପ୍ରଭାବ ସତ୍ତ୍ୱେ ବିକାଶଶୀଳ ଦେଶଗୁଡ଼ିକ ଦୀର୍ଘକାଳୀନ ମରୁଡ଼ି, ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଏବଂ ସମୁଦ୍ର ସ୍ତର ବୃଦ୍ଧି ପରି ପାଗର ପ୍ରଭାବ ସାମ୍ନା କରନ୍ତି। ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟ ଯୋଗୁଁ ହେଉଥିବା ସମସ୍ତ ମୃତ୍ୟୁର 2/3 ଅଧିକ ଏହି ଅଞ୍ଚଳଗୁଡ଼ିକରେ ଘଟେ। ଦ୍ୱିତୀୟ କାରଣ ହେଉଛି ଅର୍ଥନୈତିକ ଏବଂ କୃଷି ନିର୍ଭରଶୀଳତା। ବିକାଶଶୀଳ ବିଶ୍ୱର ଜନସଂଖ୍ୟାର ଏକ ବୃହତ ସଂଖ୍ୟା ବଞ୍ଚିବା ଏବଂ ଆୟ ପାଇଁ କୃଷି ଉପରେ ବହୁତ ନିର୍ଭର କରିଥାନ୍ତି। ଜଳବାୟୁ ବର୍ଷା ଧାରାକୁ ବ୍ୟାପକ ଭାବରେ ପରିବର୍ତ୍ତନ କରେ ଏବଂ ଫସଲ ନଷ୍ଟ କରେ, ଗୁରୁତର ଖାଦ୍ୟ ଏବଂ ଜଳ ଅସୁରକ୍ଷା ସୃଷ୍ଟି କରେ ଏବଂ ସ୍ଥାନୀୟ ଅର୍ଥନୀତିକୁ ପଙ୍ଗୁ କରିଦିଏ। ଉଷ୍ମ ତାପମାତ୍ରା ରୋଗ ଜୀବାଣୁ ବାହକଙ୍କ ବିସ୍ତାର ତ୍ୱରାନ୍ୱିତ କରେ, କୋଟି କୋଟି ଲୋକଙ୍କୁ ମ୍ୟାଲେରିଆ, ଡେଙ୍ଗୁ, ଜ୍ୱର ଭଳି ସଂକ୍ରାମକ ରୋଗର ଶିକାର କରେ। ଅଧିକନ୍ତୁ ଉନ୍ନତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଅଭାବ ହେତୁ ଏହି ଦେଶଗୁଡ଼ିକ ସ୍ୱାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବା ପାଇଁ ସଂଘର୍ଷ କରନ୍ତି। ପରିଣାମ ସ୍ୱରୂପ ସ୍ଥାନାନ୍ତର ପ୍ରାୟତଃ ରାଜନୈତିକ ଅସ୍ଥିରତା ଏବଂ ସ୍ଥାନୀୟ ଦ୍ୱନ୍ଦ୍ୱକୁ ପ୍ରୋତ୍ସାହିତ କରୁଛି। ବିକାଶଶୀଳ ଦେଶଗୁଡ଼ିକ ନିରନ୍ତର ବିପର୍ଯ୍ୟୟ ଏବଂ ପୁନଃ ନିର୍ମାଣର ଏକ ବିନାଶକାରୀ ଚକ୍ରରେ ଫସି ରହିଛନ୍ତି। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନର ସ୍ତର ବୃଦ୍ଧି ପାଇବା ସହିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଗମ୍ଭୀରତାର ସହ ବୃଦ୍ଧି ପାଉଛି। ଖାଦ୍ୟ ଉତ୍ପାଦନ କରିବାର କ୍ଷମତା, ବାସସ୍ଥାନ, ସୁରକ୍ଷା ଏବଂ କାର୍ଯ୍ୟକୁ ପ୍ରଭାବିତ କରିପାରେ। ବିକାଶଶୀଳ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି, ଯେଉଁଥିରେ ସେମାନେ ସବୁଠାରୁ କମ୍ କ୍ଷତି ଘଟାଇଛନ୍ତି। ଭାରତ ନିର୍ଗମନରୁ ଆର୍ଥିକ ଅଭିବୃଦ୍ଧିର ପ୍ରାରମ୍ଭିକ ଲକ୍ଷ୍ୟ ହାସଲ କରି ବିଶ୍ୱ ଜଳବାୟୁ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି। ସ୍ୱଚ୍ଛ ଶକ୍ତିରେ ନିବେଶ ଏବଂ ତୃଣମୂଳ ନୀତି ଦ୍ୱାରା ପରିଚାଳିତ ଭାରତ ଦ୍ରୁତଗତିରେ ସ୍ଥାୟୀ ବିକାଶ ପାଇଁ ଏକ ବିଶ୍ୱ ମଡେଲରେ ପରିଣତ ହେଉଛି। ମହତ୍ତ୍ୱାକାଂକ୍ଷୀ ନବୀକରଣୀୟ ଶକ୍ତି ମାଧ୍ୟମରେ ଭାରତ ନିଜକୁ ଏକ ନବୀକରଣୀୟ ଶକ୍ତିକେନ୍ଦ୍ର ଭାବରେ ସୁଦୃଢ଼ କରିଛି ଏବଂ 2030 ସୁଦ୍ଧା 500 GW ଅଣଜୀବାଶ୍ମ ଇନ୍ଧନ ଶକ୍ତି କ୍ଷମତା ଲକ୍ଷ୍ୟ ପୋଷଣ କରୁଛି। ଭାରତ ସହଯୋଗମୂଳକ ପଦକ୍ଷେପର ନେତୃତ୍ୱ ନେଇ ସକ୍ରିୟ ଭାବରେ ଅନ୍ତର୍ଜାତୀୟ ଜଳବାୟୁ ରଣନୀତି ଗଠନ କରୁଛି ଓ ବିଶ୍ୱସ୍ତରରେ ଖର୍ଚ୍ଚ ଦକ୍ଷ ସୌର ପ୍ରଯୁକ୍ତିବିଦ୍ୟା ନିୟୋଜିତ କରିବା ପାଇଁ 100 ଅଧିକ ଦେଶକୁ ସଂଯୋଗ କରୁଛି। ଭାରତ ଏକ ଅନ୍ତର୍ଜାତୀୟ ସହଭାଗିତା ନିଶ୍ଚିତ କରୁଛି, ଯଦ୍ୱାରା ବିଶ୍ୱ ଭିତ୍ତିଭୂମି ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ପ୍ରଭାବକୁ

0: ସହ୍ୟ କରିପାରିବ। ଆମ ଦେଶ ପରିବେଶ ସଚେତନ ଅଭ୍ୟାସ ଯେପରିକି ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ହ୍ରାସ କରିବା କିମ୍ବା ପଞ୍ଚତାରକା ଶକ୍ତି ଦକ୍ଷ ଉପକରଣ ବ୍ୟବହାର କରିବା ଗ୍ରହଣ କରିବାକୁ ଉତ୍ସାହିତ କରୁଛି। ଜଙ୍ଗଲ ଜୈବ ବିବିଧତା ଏବଂ ପରିବେଶ କ୍ଷେତ୍ରରେ ନିଯୁକ୍ତି ପାଇଁ ଯୁବପିଢ଼ିଙ୍କୁ ତାଲିମ ଦେବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆମ ଦେଶକୁ ଆଜି ଆଗାମୀ ବିଶ୍ୱ ନିର୍ମାଣରେ ଏକ ଅଗ୍ରଣୀ ଭୂମିକା ଦେଇଛି। ଭାରତ ଜଳବାୟୁ ଅନୁକୂଳ କାର୍ଯ୍ୟକ୍ରମ ପ୍ରବର୍ତ୍ତନରେ ଏକ ବିଶ୍ୱସ୍ତରୀୟ ନେତା ଭାବରେ ଉଭା ହେଉଛି ଏବଂ ନିଜର ଜଳବାୟୁ ପ୍ରତିବଦ୍ଧତା ପୂରଣ କରିବାରେ ଶ୍ରେଷ୍ଠ G20 ପ୍ରଦର୍ଶନକାରୀଙ୍କ ମଧ୍ୟରେ ନିରନ୍ତର ସ୍ଥାନ ପାଇଛି। ନବୀକରଣୀୟ ଶକ୍ତିକୁ ବୃଦ୍ଧି କରି ତୃଣମୂଳ ସ୍ତରରେ ସ୍ଥିରତାକୁ ଆଗେଇ ନେଇ ଏବଂ ଜଳବାୟୁ ନ୍ୟାୟ ପାଇଁ ସମର୍ଥନ କରି ଭାରତ ଦୃଢ଼ ପରିବେଶଗତ ଲକ୍ଷ୍ୟ ସହିତ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିକୁ ସନ୍ତୁଳିତ କରୁଛି। ଭାରତ ଅନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ ସମେତ ଅନ୍ତର୍ଜାତୀୟ ପରିବେଶଗତ ପଦକ୍ଷେପଗୁଡ଼ିକର ନେତୃତ୍ୱ ନେଇଛି। ଆମ ରାଜ୍ୟ ଓଡ଼ିଶା ମଧ୍ୟ ଜାତୀୟ ପରିବର୍ତ୍ତନରେ ଯୋଗଦାନ ଦେଉଛି। ବୈଦ୍ୟୁତିକ ଯାନବାହନକୁ ପ୍ରୋତ୍ସାହିତ କରିବା, ସବୁଜ ହାଇଡ୍ରୋଜେନ୍ରେ ନିବେଶ ଏବଂ ସୌର ମାଇକ୍ରୋଗ୍ରିଡ୍ ବିସ୍ତାର କରିବା ପଦକ୍ଷେପଗୁଡ଼ିକ ଏକ ଜାତୀୟ ସବୁଜ ପରିବର୍ତ୍ତନ ପାଇଁ ଭାରତର ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ଓ ଏକ ସମୃଦ୍ଧ ଭବିଷ୍ୟତର ମାର୍ଗ ନିର୍ଦ୍ଦେଶ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଶୁଣିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM।
3: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ସୁରେଶ ୱାଡେକର ଏବଂ ନମିତା ଅଗ୍ରୱାଲ। ଚଳଚ୍ଚିତ୍ରଟି ହେଉଛି ଆମ ଭିତରେ କିଛି ଅଛି।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଯୁଗଳକଣ୍ଠରେ ସଜାଇଛନ୍ତି ଉଦିତ ନାରାୟଣ ଏବଂ ନିବେଦିତା। ଚଳଚ୍ଚିତ୍ରଟି ହେଉଛି ଆକାଶେ କି ରଙ୍ଗ ଲାଗିଲା।

0: ଆକାଶବାଣୀ ପୁରୀ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ। ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତା ବର୍ଷ କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା। 2025-26 ଆର୍ଥିକ ବର୍ଷରେ ଦେଶର GDP 7.7% ବୃଦ୍ଧି ନେଇ ଆକଳନ। ଗିଲଗିଟ୍ ବାଲ୍ତିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ପଷ୍ଟ କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଏବଂ କେରଳମ୍ ସ୍ପର୍ଶ କଲା ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମଗ୍ର ବିଶ୍ୱ ଏକ ସବୁଜ ଭବିଷ୍ୟତ ଦିଗକୁ ଅଗ୍ରଗତି କରୁଛି। ଦେଶରେ ମଧ୍ୟ ଏ କ୍ଷେତ୍ରରେ ସରକାର ସଫଳତାର ସହ କାର୍ଯ୍ୟ କରୁଥିବାବେଳେ ସମଗ୍ର ବିଶ୍ୱ ପ୍ରତି ଏ ଦିଗରେ ଭାରତର ସକ୍ରିୟ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟ ଗସ୍ତ କରି ସୁରତଠାରେ ପ୍ରଧାନମନ୍ତ୍ରୀ 18,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି ଭାରତ ସବୁଜ ଭବିଷ୍ୟତ ଦିଗରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ଅଗ୍ରସର ହେଉଛି। ଏହି ଅବସରରେ ସବୁଜ ଭବିଷ୍ୟତ କ୍ଷେତ୍ରରେ ଗୁଜରାଟର ଉଲ୍ଲେଖନୀୟ କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି ବହୁ ବର୍ଷ ଆଗରୁ ଏ ଦିଗରେ ରାଜ୍ୟ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇ ସାରିଛି। ଶତାବ୍ଦୀର ପ୍ରାରମ୍ଭରେ ଗୁଜରାଟରେ ଏକ ଉତ୍ସର୍ଗୀକୃତ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରତିଷ୍ଠା କରାଯାଇଥିଲା। ଦେଶର ପ୍ରଥମ ସୌରଶକ୍ତି ଚାଳିତ ପାର୍କ ରାଜ୍ୟର ପାତାଞ୍ଜିଲା ଅନ୍ତର୍ଗତ ଚାରଙ୍କା ଗ୍ରାମରେ ସ୍ଥାପିତ ହୋଇଥିଲା। ଦେଶର ଅକ୍ଷୟ ଶକ୍ତି ଅଭିଯାନ ଦିଗରେ ସମ୍ପୃକ୍ତ ସ୍ଥାନଟିକୁ ଏକ ଐତିହାସିକ ସ୍ଥଳ ରୂପେ ରୂପାନ୍ତରିତ କରାଯାଇଥିଲା ବୋଲି ଶ୍ରୀ ମତବ୍ୟକ୍ତ କରିଛନ୍ତି।
2: ଦୁନିଆ ଅବ ହରିତ ଯୁଗ କି ତରଫ ଗ୍ରୀନ ଫ୍ୟୁଚର କି ତରଫ ବହୁତ ହି ସାବଧାନ ହୋ ଚୁକି ହୈ। ଭାରତ ବି ଗ୍ରୀନ ଗ୍ରୋଥ ପର ବହୁତ ଅଧିକ କାମ କର ରହା ହୈ। और इसमें भी गुजरात राज्य है जिसने इस शताब्दी के प्रारंभ में ही सरकार में क्लाइमेट चेंज का अलग डिपार्टमेंट बनाया था और गुजरात के चारणका गांव में भारत का पहला सोलर पार्क भी बनाया गया था।
1: ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ଶକ୍ତିଜନିତ ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପରିପ୍ରେକ୍ଷୀରେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା କେତେ ଜରୁରୀ ତାହା ଏହି ପରିସ୍ଥିତି ଆମକୁ ଶିଖାଇଛି। ଏ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଭାରତ ସୁରକ୍ଷିତ ରହିଛି। ପ୍ରାୟ 12 ବର୍ଷ ତଳେ ଦେଶରେ ଖୁବ୍ କମ୍ ପରିମାଣର ଶକ୍ତି ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଭାରତ ବିଶ୍ୱର ପ୍ରଥମ 5ଟି ଦେଶ ମଧ୍ୟରେ ସ୍ଥାନିତ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
2: ये दिखाता है कि एनर्जी के मामले में आत्मनिर्भरता कितनी जरूरी है और बीते 12 वर्षों में देश ने जो कैपेसिटी तैयार की है उसका कितना बड़ा महत्व है। 12 वर्ष पहले भारत में सौर ऊर्जा का उत्पादन नाम मात्र का था, आज हम दुनिया के टॉप 5 देशों में से एक हैं।
1: ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଲୋକାର୍ପଣ ହୋଇଥିବା ବିଭିନ୍ନ ସଡ଼କ, ଶକ୍ତି ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଜନସାଧାରଣଙ୍କର ଜୀବନଶୈଳୀର ମାନ ଏବଂ ଅଭିବୃଦ୍ଧି ଉନ୍ନତ ହୋଇପାରିବ। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଜନସାଧାରଣ ମିଳିତ ପ୍ରୟାସ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଦେଶର ସହରଗୁଡ଼ିକ ସହିତ ଗ୍ରାମଗୁଡ଼ିକ

0: ଗୁଡ଼ିକର ମଧ୍ୟ ସମାନ୍ତରାଳ ଭାବେ ବିକାଶ ହୋଇପାରିଲେ ଏହି ସ୍ୱପ୍ନ ସାକାର ହୋଇପାରିବ। ଆଧୁନିକ ସଂଯୋଗୀକରଣ ଉପରେ ଆଲୋକପାତ କରି ସମାଜର ଶେଷ ବର୍ଗର ଲୋକଙ୍କ ନିକଟରେ ଯେଭଳି ଏହାର ସୁବିଧା ପହଞ୍ଚିପାରିବ ତାହା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସେ ଦେଶର ସର୍ବୋତ୍ତମ ସ୍ୱଚ୍ଛ ସହରଗୁଡ଼ିକ ମଧ୍ୟରୁ ଅନ୍ୟତମ ସୁରତରେ ଅବସ୍ଥାନ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ ସ୍ୱପ୍ନ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ପ୍ରୟାସ କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ତେବେ ଦେଶର ସାମଗ୍ରିକ ବିକାଶ ହାସଲ କରିବା ପୂର୍ବରୁ ସର୍ବପ୍ରଥମେ ଦେଶକୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଜି ତ୍ରିପୁରାର ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ଲଙ୍କାମୁରା ସୀମା ଆଉଟପୋଷ୍ଟଠାରେ ଅନୁଷ୍ଠିତ ପ୍ରହରୀ ସମ୍ମିଳନୀରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ମତ ବ୍ୟକ୍ତ କରିଛନ୍ତି। ଦେଶରୁ ଔଷଧ ମାନବ ଓ ଗୋରୁ ଚାଲାଣ ଭଳି ବହୁମୁଖୀ ବିପଦଗୁଡ଼ିକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଆରୋପ କରିଛନ୍ତି। ଏଥିସହିତ ସମଗ୍ର ଯୁବ ସମାଜକୁ ନିଶାଦ୍ରବ୍ୟ କାରବାରରୁ ଦୂରେଇ ରଖିବା ସହିତ ନକଲି ନୋଟ୍ ମାଧ୍ୟମରେ ଜାତୀୟ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାର ଅପଚେଷ୍ଟାକୁ ମଧ୍ୟ ରୋକିବା ଜରୁରୀ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ସମସ୍ତ ପ୍ରକାର ସୀମାପାର ଅନୁପ୍ରବେଶ ଏବଂ ଚୋରାଚାଲାଣକୁ ରୋକିବା ଲାଗି କେନ୍ଦ୍ର ସରକାର ପାରମ୍ପରିକ ସୀମା ପରିଚାଳନାକୁ ଏକ ସ୍ମାର୍ଟ ସୀମା ପ୍ରକଳ୍ପରେ ରୂପାନ୍ତରିତ କରିବା ଦିଗରେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ କରିଛନ୍ତି। ଏହି ସ୍ମାର୍ଟ ସୀମା ପ୍ରକଳ୍ପ ଆସନ୍ତା ବର୍ଷ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଆଞ୍ଚଳିକ ଭୂ ରାଜନୈତିକ ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ତ୍ରିପୁରା ପଶ୍ଚିମବଙ୍ଗ ଓ ବିହାରର ସୀମା ଦେଶ ଅନୁପ୍ରବେଶ ରୋକିବା ଲାଗି ଜନସଂଖ୍ୟା ଜନିତ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି।
1: ଜନସଂଖ୍ୟିକ ପରିବର୍ତ୍ତନ ଚାହେ ତ୍ରିପୁରା ହୋ, ଚାହେ ପଶ୍ଚିମ ବଙ୍ଗାଲ ହୋ, ଚାହେ ବିହାର ହୋ, ଜନସଂଖ୍ୟିକ ପରିବର୍ତ୍ତନ ହମ ସୀମା କେ ଛିଦ୍ରୋ କେ ମାଧ୍ୟମ ସେ ନହିଁ ହୋନେ ଦେଙ୍ଗେ। ଏ ହମାରା ଅଟଲ ବିଶ୍ୱାସ ହେ ଔର ଅଟଲ ସଂକଳ୍ପ ବି ହେ। ଏ ଜନସଂଖ୍ୟିକୀ କେ ପରିବର୍ତ୍ତନ କୁ ରୋକନେ କେ ଲିଏ ବାଡ ଲଗାଇ ଗଈ ହେ।
0: ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ ରୋ। ଦେଶର ପ୍ରକୃତ ସାମଗ୍ରିକ ଘରୋଇ ଉତ୍ପାଦ 2025-26 ଆର୍ଥିକ ବର୍ଷରେ 7.7% ବୃଦ୍ଧି ପାଇବାର ଆକଳନ କରାଯାଇଛି। ତେବେ 2024-25 ଆର୍ଥିକ ବର୍ଷରେ ଏହା 7.1% ରହିଥିଲା ବୋଲି ପରିସଂଖ୍ୟାନ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। 2025-26 ଆର୍ଥିକ ବର୍ଷ ଲାଗି ବାର୍ଷିକ GDPର ପ୍ରୋଭିଜନାଲ ଆକଳନ ଏବଂ ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ତ୍ରୈମାସିକ ଆକଳନ ସମ୍ପର୍କିତ ଏକ ବିବୃତ୍ତି ମନ୍ତ୍ରଣାଳୟ ଜାରି କରିଛି। ଚଳିତ ଆର୍ଥିକ ବର୍ଷରେ ପ୍ରକୃତ GDP 323,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବାର ଆକଳନ କରାଯାଇଥିବା ବେଳେ ଗତବର୍ଷ ଏହି ସମୟ ମଧ୍ୟରେ ଏହାର ପରିମାଣ ଥିଲା 299,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବିଶେଷ କରି କୃଷି ଓ ମତ୍ସ୍ୟଚାଷ ଭଳି ପ୍ରାଥମିକ କ୍ଷେତ୍ରରେ 3.2% ଅଭିବୃଦ୍ଧି ହାର ପରିଲକ୍ଷିତ ହୋଇଛି। ଏଥିସହିତ 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ପ୍ରକୃତ GDP 7.8% ବୃଦ୍ଧି ପାଇବାର ଆକଳନ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 2025-26 ଆର୍ଥିକ ବର୍ଷ ଲାଗି ଦେଶର GDP ଅଭିବୃଦ୍ଧି ହାର 7.7% ହେବା ସହିତ ଚତୁର୍ଥ ତ୍ରୈମାସିକରେ 7.8%କୁ ଛୁଇଁବାର ଆକଳନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅର୍ଥବ୍ୟବସ୍ଥାର ଅନ୍ତର୍ନିହିତ ଶକ୍ତିର ପ୍ରତିଫଳନ ବୋଲି ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, 140 କୋଟି ଭାରତୀୟଙ୍କର କଠିନ ପରିଶ୍ରମ ଏବଂ ସଂସ୍କାରମୂଳକ ପଦକ୍ଷେପର ସଫଳତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଭାରତର ଅଭିବୃଦ୍ଧି ଗତି ସଶକ୍ତ ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଯୁବବର୍ଗଙ୍କ ଲାଗି ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ସହିତ ଦେଶରେ ଜୀବନଶୈଳୀର ମାନ ଏବଂ ବ୍ୟବସାୟିକ କାର୍ଯ୍ୟକୁ ଅଧିକ ସରଳ କରିବା ଦିଗରେ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ପଷ୍ଟ କରିଛନ୍ତି। ତଥାକଥିତ ଗିଲଗିଟ୍ ବାଲ୍ତିସ୍ତାନ ବିଧାନସଭା ଲାଗି ସାଧାରଣ ନିର୍ବାଚନ କରାଇବା ଦିଗରେ ପାକିସ୍ତାନର ଯୋଜନା ବିରୁଦ୍ଧରେ ଭାରତ ଦୃଢ଼ ପ୍ରତିବାଦ କରିଛି। ଏହି ଗିଲଗିଟ୍ ବାଲ୍ତିସ୍ତାନ ଭାରତୀୟ ଅଞ୍ଚଳର ହୋଇଥିବା ବେଳେ ପାକିସ୍ତାନ ଏହାକୁ ବେଆଇନ ଭାବେ ନିଜ ଅକ୍ତିଆରରେ ରଖିଛି। ସେଠାରେ ଆସନ୍ତା 7 ତାରିଖ ଦିନ ନିର୍ବାଚନ ହେବାର କାର୍ଯ୍ୟସୂଚୀ ରହିଛି। ତେବେ ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଗିଲଗିଟ୍ ବାଲ୍ତିସ୍ତାନ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ସ୍ପଷ୍ଟ କରିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶିଶିର ଖାନାଲ ଏକ 3-ଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କରଙ୍କ ନିମନ୍ତ୍ରଣ କ୍ରମେ ସେ ଆସିଥିବା ଜଣାଯାଇଛି। ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଦୁଇ ଦେଶର ବୈଦେଶିକ ବ୍ୟାପାର

0: ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆସନ୍ତାକାଲି ଆଲୋଚନା ହେବ। ବିଶେଷ କରି ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇବ। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍ଠାରେ ଆସନ୍ତାକାଲି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। କେରଳ ସ୍ପର୍ଶ କରିବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ଇତିମଧ୍ୟରେ ଆରବ ମହାସାଗରର ପୂର୍ବ କେନ୍ଦ୍ରାଞ୍ଚଳ ଏବଂ ପଶ୍ଚିମ କେନ୍ଦ୍ରାଞ୍ଚଳର ଅନେକ ସ୍ଥାନ ସମେତ ଗୋଆ କର୍ଣ୍ଣାଟକର କେତେକ ଅଞ୍ଚଳରେ ପ୍ରବେଶ କରିସାରିଛି। ଆଜି ଏଥିଲାଗି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ତାମିଲନାଡୁରେ ମଧ୍ୟ ଅନୁକୂଳ ପରିବେଶ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି କେନ୍ଦ୍ରୀୟ ଆରବ ମହାସାଗର କର୍ଣ୍ଣାଟକ ମହାରାଷ୍ଟ୍ର ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ଏବଂ ଗୋଆ ତାମିଲନାଡୁ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ଅବଶିଷ୍ଟ ସ୍ଥାନରେ ମୌସୁମୀ ପ୍ରବେଶ କରିବା ଲାଗି ଅନୁକୂଳ ପରିବେଶ ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ। ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତା ବର୍ଷ କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ ଏବଂ କେରଳ ସ୍ପର୍ଶ କଲା ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜିର ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାର ରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୋଟର ତାଲିକାକୁ ସଠିକ୍ ଓ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ବୁଥ୍ସ୍ତରୀୟ ଅଧିକାରୀମାନେ ଆସନ୍ତା 28 ପର୍ଯ୍ୟନ୍ତ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ ଓ ସତ୍ୟପାଠ କରିବେ। ଜିଲ୍ଲାପାଳ ରଘୁରାମ ଆର୍ ଆୟାର ବିଭିନ୍ନ ୱାର୍ଡ ପରିଦର୍ଶନ କରି କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଯୋଗ୍ୟ ମତଦାତାଙ୍କୁ ଏହି ଅଭିଯାନରେ ସହଯୋଗ କରିବା ସହ ଭୋଟର ତାଲିକାରେ ନାମ ନଥିଲେ ଆବେଦନ କରିବାକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ମାସ 5 ପ୍ରକାଶ ପାଇବ। ଏ ସମ୍ପର୍କରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର କହିଛନ୍ତି,
3: ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନର କାମ 30 ଆରମ୍ଭ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲାରେ ଏବଂ ଏଇ 30 ଠାରୁ ଆମର ଯେଉଁ ବୁଥ୍ ଲେଭେଲ ଅଫିସର୍ସ ଅଛନ୍ତି ସେ ସମସ୍ତ ବୁଥ୍ ଲେଭେଲ ଅଫିସର୍ସ ପରିଗଣନା ଫର୍ମ ଯେଉଁ ଏନ୍ୟୁମେରେସନ୍ ଫର୍ମ ଅଛି ଏଇଟା ଭୋଟରଙ୍କର ଯେଉଁ ଡାଟା ଅଛି ଭୋଟର ଡାଟା ତାକୁ ଫିଲ୍ଅପ୍ କରିକିରି ସମସ୍ତ ଘର ଘର ବୁଲୁଛନ୍ତି ଏବଂ ଯେଉଁଠି ତଥ୍ୟ ଭୋଟରଙ୍କର ଆହୁରି ଅଧିକା ଦରକାର ସେଇଟା ପଚାରିକି ବୁଝିକି ତାକୁ ଫିଲ୍ଅପ୍ କରିକି ଗୋଟେ ଫର୍ମ ଆକ୍ନୋଲେଜମେଣ୍ଟ ରୂପେ ଭୋଟରଙ୍କୁ ଦେଉଛନ୍ତି ଆଉ ଗୋଟେ ଫର୍ମ ଫିଲ୍ଡ ଇନ୍ ଫର୍ମ ଆମ ଅଫିସରେ ଆଣିକି ଦାଖଲ କରୁଛନ୍ତି ଏବଂ ଏହି କାର୍ଯ୍ୟକ୍ରମକୁ ଆମର ସମସ୍ତ ଏଇଆର୍ଓ ସୁପରଭାଇଜର୍ସ ଆମର ଯେଉଁ ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର୍ସ ଅଛନ୍ତି ଏମାନେ ସମସ୍ତେ ତାକୁ ତଦାରଖ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ 1449 ବୁଥ୍ ଅଛି ଏବଂ ସେତିକି ବୁଥ୍ ଲେଭେଲ ଅଫିସର୍ସ ବି ଅଛନ୍ତି, ପାଖାପାଖି 400 ସୁପରଭାଇଜରୀ ଅଫିସର୍ସ ଅଛନ୍ତି ଯେଉଁମାନେ କି ବିଏଲ୍ଓଙ୍କ କାମକୁ ତଦାରଖ କରୁଛନ୍ତି। ବିଏଲ୍ଓମାନଙ୍କର ଆପ୍ ଦ୍ୱାରା ସେମାନେ ତାଙ୍କର ଡାଟା ପଠାଉଛନ୍ତି, ଅପଡ଼େଟ୍ କରୁଛନ୍ତି ଏବଂ ପାଖାପାଖି ଆମର ଯେତିକି ଭୋଟର ଅଛନ୍ତି ତା'ର ପାଖା 10%ରୁ ଉର୍ଦ୍ଧ କାଲି ସୁଦ୍ଧା ଆମର ଡିଷ୍ଟ୍ରିବ୍ୟୁସନ୍ ହୋଇଯାଇଛି ଭୋଟର୍ସମାନଙ୍କ ପାଖରେ।
2: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ରୀୟ ପ୍ରାୟୋଜିତ ବିଭିନ୍ନ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମୀକ୍ଷା କରାଯାଇଥିଲା। ବାଲ୍ୟ ବିବାହ ନିରାକରଣ, ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି ବିକାଶ, ପାନୀୟ ଜଳ, ପୁଷ୍ଟିକର ଖାଦ୍ୟ, ଗ୍ରାମ୍ୟ ସଡ଼କ ମରାମତି ଏବଂ ଲକ୍ଷ୍ମୀପତି ଦିଦି ଯୋଜନା ଉପରେ ବିଶେଷ ଆଲୋଚନା ହୋଇଥିଲା। ସାଂସଦ କେନ୍ଦ୍ରୀୟ ଅନୁଦାନର ସଠିକ୍ ବ୍ୟବହାର ଓ ଯୋଜନାର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜନଗର ବ୍ଲକର ତାଳଚୁଆ ଓ ବାଘମାରୀ ପଞ୍ଚାୟତରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୁନାମୀ ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ ହୋଇଛି। 5 ଗ୍ରାମର 4,000 ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ। ସୁନାମୀ ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ପୂର୍ବ ସଚେତନତା ପ୍ରସାରଣ ଓ ଜରୁରୀକାଳୀନ ପରିଚାଳନା ସମ୍ପର୍କରେ ପ୍ରାୟୋଗିକ ଅଭ୍ୟାସ କରାଯାଇଥିଲା। ଜିଲ୍ଲାପାଳ ରଘୁରାମ

0: ଏଫ୍ଆର୍ଆଇଆର୍ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା କ୍ଷେତ୍ରରେ ଚାଲୁଥିବା ବିଭିନ୍ନ ଯୋଜନା, ଭିତ୍ତିଭୂମି ବିକାଶ, ୟୁନିଫର୍ମ ବଣ୍ଟନ ଓ ବିଭିନ୍ନ ପେନ୍ସନ୍ ମାମଲାର ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଗୁଣାତ୍ମକ ଶିକ୍ଷା, ସମୟବଦ୍ଧ କାର୍ଯ୍ୟାନ୍ୱୟନ ଏବଂ କାର୍ଯ୍ୟର ଶୀଘ୍ର ସମାପନ ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
2: ଶୁଣିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ କୃଷି ହାଲଚାଲ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସ୍ୱୟଂ ସୁଧା ଦାସ, ପ୍ରକାଶ କୁମାର ରଥ ଏବଂ ରଞ୍ଜନ ମୁଦୁଲି। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ଓହୋ, ଯା ହଉ, ଆଜି ମୁଁ ଠିକଣା ସମୟରେ କୋଠଘରେ ଆସି ପହଞ୍ଚି ଗଲି। ଆଉ ଇଏ ଜଗାନାଙ୍କ ଚପଲଟା ଥୁଆ ହେଇଛି ବୋଧେ, ଆଗୁଆ ପଳେଇ ଆସିଛନ୍ତି। ହଉ ଜଗାନା ଜୁଆରେ।
1: ହଉ ହଉ ବାପା, ଚାଲିଆ କୋଠଘର ଭିତରକୁ।
0: ହଇ ଜଗାନା, ଆମେ ତ ପଳେଇ ଆସିଲେ କୋଠଘରକୁ ଠିକଣା ସମୟରେ, ଇଏ ସୁଧା ଆପା ଗଲେ କୁଆଡେ?
1: ସୁଧା ଆପା କାର୍ଯ୍ୟରେ ବ୍ୟସ୍ତ ଥିବେ, ଆସୁଥିବେ।
2: ଓହୋ, ଡେରି ହେଇଗଲା ଲୋ ବାପା ମା, ଏଣେ ମତେ ଜଗାନା ଆଉ ରାଜୁ ଆଉ ରଖିବେନି ବାକି ସାକି। ହଉ ଯାଏ, ଜଗାନା ରାଜୁ ତ ଆଗୁଆ କୋଠଘରେ ପହଞ୍ଚି ଯାଇଛନ୍ତି, ହେଇଟି ଜଗାନା ଓଳିକି ହଉଛି ଓଳିକି ବା।
1: ହଉ ହଉ, ଆମେ ତ କଥା ହଉଥିଲୁ, ତମର ବିଳମ୍ବ କାହିଁକି ହେଲା? ଆଉ
0: ଅପା ଜୁହାରେ।
2: ଏ ଜୁହାରେ ବାପା ଜୁହାରେ, ହେଇଟି ଜଗାନା। ଏ ରାଜୁଆ।
0: ଆଜ୍ଞା।
2: ମୋର କାହିଁକି ବିଳମ୍ବ ହେଲା ସେ କଥା ଟିକେ ପଚାରୁନ।
0: କଣ ପାଇବା?
2: କଣ ମ, ଆଜି କଣ ତମେ ଜାଣିନ? ଆଜି ଗୋଟେ ଏଡ଼ ବଡ ଦିନ, ଆଉ ତମେ ସେ କଥା କେମିତି ଭୁଲି ଯାଇଛ ଯେ?
0: ହୟ ଜଗାନା, କଣ କହୁଛନ୍ତି ଅପା, ବୁଝିପାରୁଛ?
1: ସବୁ ବୁଝିଗଲି। ଆଜି ହଉଛି ବିଶ୍ୱ ପରିବେଶ ଦିବସ। ପରିବେଶକୁ ନେଇକିରି ଆମେ ଯଦି ପରିବେଶ ସ୍ୱଚ୍ଛ ସୁନ୍ଦର ସବୁଜ ରହିବ, ଆମେ ସୁସ୍ଥ ରହିବା ବାପା।
0: ଠିକ କଥା କହିଲ ଜଗାନା। ହେଇଟି ଅପା, ଇଏ ଯୋଉ ଗୁଳୁମୁଳି ଗରମ ହଉଛି, ଇଏ କଣ ପାଇଁ ଯାଉ? ଇଏ କଣ ଆଉ ଗଛ ପତ୍ର ଆଉ ଦିଶୁଛି ଗୋଟେ ହେଲେ?
2: ଯାହା କହିଲୁ ପୁରା ଠିକ, ହେଲେ ବର୍ତ୍ତମାନ ସମୟରେ ଯୋଉ ଆମର ପଣରେ ଥିବା ଗଛ ପତ୍ରକୁ କାଟିକିରି ପଦା କରିଦଉଛନ୍ତି, ପ୍ଲାଷ୍ଟିକ, ପ୍ରଦୂଷଣ, ବାୟୁ ଚଳାଚଳ, ଏମିତି ଯୋଉ ବିଭିନ୍ନ ପ୍ରକାରର ଆମର ଜଳବାୟୁ ପରିବର୍ତ୍ତନକୁ ନେଇକି ପରିବେଶ ସନ୍ତୁଳନ ବିଗିଡି ଯାଉଛି, ଯାହାଦ୍ୱାରା କି ଆମର ଦେହପା ମଧ୍ୟ ଖରାପ ରହୁଛି, ଚାଷ କ୍ଷେତ୍ରରେ ମଧ୍ୟ ପ୍ରଭାବ ପଡୁଛି। କିନ୍ତୁ ପରିବେଶ ରକ୍ଷା କରିବା ପାଇଁ ଆମକୁ କଣ କରିବା ଆବଶ୍ୟକ ନା, ଗଛ ଲଗେଇବା ଆବଶ୍ୟକ। ତେଣୁ ଆମେ ଏଇ ଗଛ ଦ୍ୱାରା ବିଭିନ୍ନ ପ୍ରକାରର ଆମେ ତା ଦେହରୁ ଖାଦ୍ୟ ପଦାର୍ଥ ପାଉଛେ, ଅମ୍ଳଜାନ ପାଉଛେ, ଗଛ ଯୋଗୁଁ ଆମେ ବଞ୍ଚୁଛେ। ଯଦି ଆମେ ଗଛକୁ କାଟିଦବା ତାହେଲେ ଏଥିରୁ କଣ ଆମେ ବଞ୍ଚିପାରିବା?
0: ଜଗାନା, ଅପା କେଡ଼େ ସୁନ୍ଦର କଥା କହିଲେ କହିଲ,
1: ସତ କଥା।
0: ଆମେ ଯଦି ବୃକ୍ଷରୋପଣ କରିବା, ଠିକ ସମୟରେ ବର୍ଷା ହବ,
1: ସେଇଥିପାଇଁ ଆମେ ସମସ୍ତେ ଅଧିକ ପରିମାଣରେ ଗଛ ଲଗେଇବା ଦରକାର, ଆଉ ଗାଁ ପାଖରେ ଜଙ୍ଗଲ ସୃଷ୍ଟି କରିବା ଦରକାର। ଯେତେ ପରିମାଣରେ ଗଛ ଲଗେଇ ଚାଲିବା, ପ୍ରାକୃତିକ ସନ୍ତୁଳନ ଠିକ ରହିବ, ଠିକ ସମୟରେ ବର୍ଷା ହବ, ଏତେ ଅଧିକ ଉତ୍ତାପ ହବ ନାହିଁ।
2: ହେଲେ ଜଗାନା, ଏଇଠି ଗୋଟିଏ ରହିଛି କଣ କହିଲ, ସୁନ୍ଦର ବାର୍ତ୍ତାଟିଏ, ଯାହାକି ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ। ଆମର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାସାୟନିକ ସାରର ବ୍ୟବହାର କେମିତି ହ୍ରାସ ପାଇବ ସେଇ ଉଦ୍ଦେଶ୍ୟରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ June 1 to June 30, 2026 ପର୍ଯ୍ୟନ୍ତ ଦେଶବ୍ୟାପୀ କ୍ଷେତ ବଚାଅ ଅଭିଯାନ ଆରମ୍ଭ କରାଯାଇଛି।
1: ଏ ତ ଖୁସିର କଥା, ଆମ ଚାଷୀ ଭାଇମାନେ ନିଶ୍ଚିତ ଭାବରେ ଏ ବିଷୟରେ ଜାଣିବା ଦରକାର।
2: ଏଇ ଅଭିଯାନର ଶୁଭାରମ୍ଭ ଆମର ଗତ 1 ଠାରୁ ଆରମ୍ଭ ହୋଇଛି, ଆଉ ଯାହାକି ମଧ୍ୟପ୍ରଦେଶର ରାଇସେନା ଜିଲ୍ଲା ଅନ୍ତର୍ଗତ ରାମସିଆ ଗ୍ରାମରେ ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଛି।
1: ଆଚ୍ଛା,
2: ତେବେ ଏଇ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କଣ, କେମିତି ଆମେ ଆମ ନିଜର କ୍ଷେତକୁ ବଞ୍ଚେଇବା, ଯାହାଦ୍ୱାରା କି ଆମେ ସନ୍ତୁଳିତ ସାର ବ୍ୟବହାର କରିପାରିବା, ମୃତ୍ତିକା ପରୀକ୍ଷା କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା, ଏବଂ ଡାଲି ମିଶନ, ତୈଳବୀଜ ମିଶନ, କପା ମିଶନ, କୃଷକମୁଖୀ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଉଛି, ଯାହାକି ଚାଷୀମାନଙ୍କ ହିତରେ ଆସୁଛି। ତେବେ ଜଗାନା, ଆମେ ଶୁଣିବା ଆସ, ଆମର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଏ ସମ୍ପର୍କରେ କଣ କହୁଛନ୍ତି?
1: ଚାଲ ଶୁଣିବା।
3: ଆଜ ଯୋ କାର୍ଯ୍ୟକ୍ରମ ହମ କର ରହେ ହୈଁ ଓ ଅପନି ଧରତୀ ମାତା କେ ଲିଏ କର ରହେ ହୈଁ। ଔର କ୍ୟୋ କରନା ପଡା ୟେ କାର୍ଯ୍ୟକ୍ରମ ମେରେ କିସାନ ଭାଇଓ, ଆଜ ଧରତୀ କି ହାଲତ ୟେ ହୋ ଗଈ ହୈ କି ଲଗାତାର ହମନେ ଖାଦ, ପେଷ୍ଟିସାଇଡ, କୀଟନାଶକ ଦବାଇ, ଡାଲ ଡାଲ କେ ଐସି ହାଲତ କର ଦି କି ଧରତୀ ମାତା ବିମାର ହୋନେ ଲଗି। ଏକ ସୀମା ହୋତି ହୈ ଖାଦ।

0: ଯାହା ହଉ ମନ ଜାଣି ବାଛି ବାଛି ଗୋଟେ ବଢିଆ ଭଜନ ଶୁଣେଇ ଦେଲ ଅପା, ଆମର ଗୀତିକାର ଏବଂ କଣ୍ଠଶିଳ୍ପୀଙ୍କୁ ଧନ୍ୟବାଦ ଦେଇ ଜଗାନା। କଣ ପେଟ ପାଟଣା ଆଡିକି ଯିବା ଟି?
1: ସେଇ କଥା ତ ସୁଧା, ଆଉ ବିଳମ୍ବ କାହିଁକି, ଆମେ ଯିବା ଆଲୋଚନାକୁ।
2: ନିଶ୍ଚିତ ଭାବରେ ତ ଯିବା, କିନ୍ତୁ ତା ପୂର୍ବରୁ ନବା ଗୋଟିଏ ସରକାରଙ୍କ ବିଜ୍ଞାପନ।
3: ହଉ, ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା
4: ମିଳିବ ପେନ୍ସନ ଯୋଡ଼ିବ ଖୁସି ସହିତ ସମ୍ପର୍କ କଟିବ ସୁଖରେ ବାର ଧୋକ୍ୟ ସୁରକ୍ଷିତ।

0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ।
1: ଆଉ 60 ବର୍ଷ ବୟସରୁ ମାସିକ 3000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ।
0: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ। 18ରୁ 40 ବର୍ଷ ବୟସର କୃଷକ
1: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ।
0: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
1: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ।
0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ, ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଯାଏ।
2: ବିଜ୍ଞାପନ ତ ନେଲେ
3: ଜଗାନା କଣ ପେଟ ପାଟଣା ଆଡିକି ଯିବା ଟି?
4: ସେଇ କଥା ତ ସୁଧା, ଆଉ ବିଳମ୍ବ କାହିଁକି? ଆମେ ଯିବା ଆଲୋଚନାକୁ।
5: ହେଇଠି ଜଗାନା ଏ ରାଜୁଆ, ଆଜି ଆମର ବହୁତ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଟିଏ ରହିଛି ଯାହାକି ଆମର ଜଳବାୟୁକୁ ନେଇକିରି, କାରଣ ଆମେ ସମସ୍ତେ ଜାଣିଛେ ପାଣିପାଗ ଜଳବାୟୁକୁ ନେଇକିରି ଆମ ଚାଷୀ ଭାଇ ଭଉଣୀମାନେ ଚାଷବାସ କରନ୍ତି ଏବଂ ସଫଳ ମଧ୍ୟ ପାଆନ୍ତି। କେମିତି ପାଆନ୍ତି ନା ଆମର ବୈଜ୍ଞାନିକଙ୍କ ପରାମର୍ଶ କ୍ରମେ। ତେବେ ଆମେ ସେଇ ସମ୍ପର୍କରେ ଆଜି ଆଲୋଚନା କରିବା। ଆଜି ରହିଛି ବିଶ୍ୱ ପରିବେଶ ଦିବସ। ତେବେ ଆଜିର ଆମର ଆଲୋଚନା ରହିଛି ବିଶ୍ୱ ପରିବେଶ ଦିବସ ଓ ଜଳବାୟୁ ପରିବର୍ତ୍ତନ। ଏ ସମ୍ପର୍କରେ ଆମ ସହିତ ଆମ କୋଠଘରେ ଉପସ୍ଥିତ ଅଛନ୍ତି ନଗେନ୍ଦ୍ର କୁମାର ମଲ୍ଲିକ, ଉପ କୃଷି ନିର୍ଦ୍ଦେଶକ ତଥା ନୋଡାଲ ଅଫିସର, ଜଳବାୟୁ ଅନୁକୂଳ ଅନୁଶୀଳନ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା, ଭୁବନେଶ୍ୱର। ସାର୍ ନମସ୍କାର।
6: ନମସ୍କାର,
5: ଆପଣଙ୍କୁ ଆମ କୋଠଘରେ ଅନେକ ଅନେକ ସ୍ୱାଗତ। ତେବେ ସାର୍, ଆଜି ଯୋଉ ଆମର ଗୁରୁତ୍ୱପୂର୍ଣ୍ଣ ଦିବସଟି ରହିଛି ଯେ ବିଶ୍ୱ ପରିବେଶ ଦିବସ, ତେବେ ଆମେ ପ୍ରଥମେ ଆଲୋଚନା କରିବା ଆମର ପରିବେଶକୁ ଆମେ ଠିକ୍ ରଖିବା କେମିତି।
6: ଖୁବ୍ ସୁନ୍ଦର ପ୍ରଶ୍ନଟି ଆପଣ ପଚାରିଲେ। ଏ ପରିବେଶ ବୋଇଲେ ମୋ ଚାରିପଟେ ମୁଁ ଯାହା ଦେଖୁଛି, ସ୍ଥାବର ହଉ ଅସ୍ଥାବର ହଉ, ସେ ଲିଭିଙ୍ଗ ହଉ ନନ୍ ଲିଭିଙ୍ଗ ହଉ, ଏ ସମସ୍ତ ଜିନିଷକୁ ଆମେ କହିପାରେ ପରିବେଶ। ଆଉ ସବୁଠୁ ବଡ ଜିନିଷ ହଉଛି ପରିବେଶ ଦିବସ ପାଳନର ତାତ୍ପର୍ଯ୍ୟ ହଉଛି ଏକବିଂଶ ଶତାବ୍ଦୀରେ ପୃଥିବୀ ଏମିତି ଏକ ଅବସ୍ଥାରେ ପହଞ୍ଚିଛି ଯେ ଲୋକ ସଂଖ୍ୟା ହୋ ହୋ ବଢି ବଢି ଚାଲିଛି, ଚାଷ ବି କମି କମି ଚାଲିଛି, ତେଣୁ ଲୋକ ତାର ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରକୃତିର ପ୍ରତ୍ୟେକ ପଦାର୍ଥକୁ, ଜଳ, ପାଣି, ପବନ, ଜଙ୍ଗଲକୁ ସେ ତାର ବ୍ୟବହାର କରୁଛି। ସେ ବ୍ୟବହାରର ଗୋଟେ ସାମଞ୍ଜସ୍ୟ ନାହିଁ, ଫଳରେ କଣ ହଉଛି ନା ପୃଥିବୀର ବାୟୁମଣ୍ଡଳରେ ବା ପରିବେଶରେ ଅନେକ ପ୍ରକାର ଅସାମଞ୍ଜସ୍ୟ ବା ଅସନ୍ତୁଳତା ଆମେ ପରିଲକ୍ଷିତ କରୁଛୁ। ଲକ୍ଷ୍ୟ ରଖି ପ୍ରତିବର୍ଷ ଜୁନ୍ ମାସ 5 ତାରିଖରେ ଆମେ ଏହି ବିଶ୍ୱ ପରିବେଶ ଦିବସ ପାଳନ କରୁଛୁ। ଏହା 1972 ଠାରୁ ଯେତେବେଳେ ଆମ ଷ୍ଟକହୋଲ୍ମ କନ୍ଫରେନ୍ସ ହେଇଥିଲା, ଯେତେବେଳେ ଗୋଟେ ବିଷୟ ଥିଲା ହ୍ୟୁମାନ୍ ଆଣ୍ଡ କ୍ଲାଇମେଟ୍ ଥିଲା। ତେଣୁ ସେଇ ନିର୍ଦ୍ଦେଶ ଫଳରେ ଜାତିସଂଘ ମାଧ୍ୟମରେ ପ୍ରତିବର୍ଷ ଜୁନ୍ 5 ତାରିଖକୁ ଆମେ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରିଆସୁଛୁ। ଏ ବର୍ଷ ମଧ୍ୟ ବାକୁଠାରେ ଏହି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉ, ଯାହାକି ଆମର ଜାତିସଂଘର ତତ୍ତ୍ୱାବଧାନରେ ପାଳନ କରାଯାଉଛି। ଖୁବ୍ ସୁନ୍ଦର ବିଷୟବସ୍ତୁ ରଖାଯାଏ।
5: ତେବେ ଏଇ ଯୋଉ ବିଷୟବସ୍ତୁ କଥା କହିଲେ କଣ ରଖାଯାଇଛି ଏବଂ ଏଇ ବିଷୟବସ୍ତୁର ତାତ୍ପର୍ଯ୍ୟଟି କଣ?
6: ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଶ୍ୱ ପରିବେଶ ଦିବସରେ ଗୋଟିଏ ଥିମ୍ ରଖାଯାଇଛି ବା ତାକୁ ଆମେ କହୁ ଯେ ପ୍ରତୀକ ଏ ବର୍ଷ ରଖାଯାଇଛି ଇନ୍ସପାୟାର୍ଡ ବାଇ ନେଚର କ୍ଲାଇମେଟ ଫର ଅର୍ଥ। ଅର୍ଥ ହେଉଛି ପରିବେଶ ଦ୍ୱାରା ମୁଁ ପ୍ରେରିତ, ଜଳବାୟୁ ପାଇଁ ଏବଂ ଆମ ଭବିଷ୍ୟତ ପାଇଁ। ଅର୍ଥାତ୍ ଆମ ଭବିଷ୍ୟତ ପାଇଁ ଆମ ଜଳବାୟୁ କେମିତି ହବ ତାକୁ କିଏ ନିର୍ଦ୍ଧାରଣ କରିବ? ତାକୁ ପ୍ରକୃତି ନିର୍ଦ୍ଧାରଣ କରିବ, ତାକୁ ପରିବେଶ ନିର୍ଧାରଣ କରିବ। ଯେମିତି କହିବା ପ୍ଲାଷ୍ଟିକର ପ୍ରଦୂଷଣ ହଉ କି ଆମର ଜୈବ ବିଭିଧତା ନଷ୍ଟ ହଉ, ମାନବର ସ୍ୱାସ୍ଥ୍ୟ ଏବଂ ସାମୁଦ୍ରିକ ଜୀବନ ପାଇଁ ପରିବେଶ ପ୍ରଦୂଷଣ ବହୁତ ପ୍ରକାର ନକାରାତ୍ମକ ପ୍ରଭାବ ସୃଷ୍ଟି କରୁଛି।
5: ବେଳେବେଳେ ସାର୍ ଦେଖାଦିଏ ଯେ ଯେମିତି କାଳ ବୈଶାଖୀ ହେଲା, ଅନିୟମିତ ବର୍ଷା ହେଲା, କିମ୍ବା ମରୁଡି ହେଲା, କି ବାତ୍ୟା ହେଲା, ଏଇ ସମୟରେ ଚାଷୀମାନେ ଟିକେ ହତାଶ ବୋଧ ଅନୁଭବ କରନ୍ତି। ତେଣୁ ଆମେ କେମିତି କରିବା ଚାଷବାସଟି ଯୋଉ ଯେତେବେଳେ ଏଇସବୁ ଜିନିଷ ଗୁଡିକ ଘଟି ଯାଉଛି?
6: ପ୍ରଶ୍ନକୁ ଉତ୍ତର ଦେବା ପାଇଁ ଆମକୁ ବୁଝିବାକୁ ପଡିବ ଜଳବାୟୁ ପରିବର୍ତ୍ତନ କଣ, ଆର ପ୍ରମୁଖ କାରଣ ଗୁଡିକ କଣ। ତେଣୁ ପ୍ରଥମେ କହିବି ଜଳବାୟୁ ପରିବର୍ତ୍ତନ ହଉଛି ଆମର ଯେମିତି କହିଲେ ଯେ ଆପଣ ଦୀର୍ଘ ବର୍ଷ ଧରି ପୃଥିବୀର ହଉ କି ଦେଶରେ ହଉ କି ଭୂଖଣ୍ଡରେ ହଉ, ଯେ ତାପମାତ୍ରା, ବର୍ଷାପାତ, ବାୟୁ ପ୍ରଭାବ, ପାଣିପାଗ ଭିତରେ ଅସ୍ୱାଭାବିକ ଭାବରେ ପରିବର୍ତ୍ତନ ଘଟୁଛି, ତାକୁ ଜଳବାୟୁ ପରିବର୍ତ୍ତନ କରିବା। ଏଇ ଜଳବାୟୁ ପରିବର୍ତ୍ତନ ନିଶ୍ଚିତ ଭାବରେ ଆମ ଚାଷବାସ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଯଦି ଆମେ କହିବା ଯେ ଜଳବାୟୁ ପରିବର୍ତ୍ତନ ହଉଛି ପ୍ରଥମ ଶିକାର ହଉଛି କି ମୃତ୍ତିକା, କାହିଁକି ଜଳବାୟୁ ପରିବର୍ତ୍ତନ ଦ୍ୱାରା କଣ ହଉଛି ନା ପୃଥିବୀର ଉତ୍ତାପ ବଢ଼ିଯାଉଛି, ଉତ୍ତାପ ବଢ଼ିଲେ ଏହା ମାଟି ଉପରେ ନକାରାତ୍ମକ ପ୍ରଭାବ ପକାଉଛି, ଫଳରେ କଣ ହଉଛି ନା ମୃତ୍ତିକାର ଯୋଉ ଜଳୀୟ ଅଂଶ ନଷ୍ଟ ହେଉଛି, ମୃତ୍ତିକା ଯୋଉ ପୋଷକ ତତ୍ଵ ସିଏ ମଧ୍ୟ ନଷ୍ଟ ହେଉଛି, ଫଳରେ କଣ ହଉଛି ନା ମୃତ୍ତିକାର ଯୋଉ 6ରୁ 7 ଇଞ୍ଚ ଗଭୀରତା ଅଛି ଯୋଉରେ ଗଛର ଚେରମାନ ବଢିକି ଆମକୁ ଖାଦ୍ୟଶସ୍ୟ ଉତ୍ପାଦନ ଦିଅନ୍ତି ସେ ମଧ୍ୟ ପ୍ରଭାବିତ ହେଉଛି। ଏମିତି ଅନେକ ପ୍ରକାର ଯେମିତି ବନ୍ୟା ହେଉଛି, ବାତ୍ୟା ହେଉଛି, ମରୁଡ଼ି ହେଉଛି, ଏ ସମସ୍ତ ଦାରିଦ୍ର୍ୟପାତ ଜଳବାୟୁ ପରିବର୍ତ୍ତନ ଦ୍ୱାରା ହେଉଛି ଏବଂ ବୈଜ୍ଞାନିକମାନେ କହିସାରିଲେଣି ଏ ସମସ୍ତ ହେଉଛି ମାନବକୃତ। ତାକୁ ଆମେ କହୁଛୁ ଆନ୍ଥ୍ରୋପୋଜେନିକ ବାଇ ନେଚର। କ'ଣ ହେଉଛି ନା ମନୁଷ୍ୟ ତାର ଆବଶ୍ୟକ ପାଇଁ ଯେତିକି ପୃଥିବୀର ସଂସ୍ଥାନକୁ ବ୍ୟବହାର କରିବା କଥା ତାଠୁ ମାତ୍ରା ବ୍ୟବହାର କରୁଛି ଏବଂ ଅସନ୍ତୁଳିତ ଭାବରେ ବ୍ୟବହାର କରୁଛି, ଫଳରେ କ'ଣ ହେଉଛି ନା ଏଇ ଜଳବାୟୁ ପରିବର୍ତ୍ତନ ଭଳିଆ ଅନେକ ସମସ୍ୟା ଆମ ପୃଥିବୀ ପୃଷ୍ଠରେ ଦେଖାଯାଇଛି, ଯାହାକି ଆଗାମୀ ଭବିଷ୍ୟତ ପାଇଁ ଖାଦ୍ୟଦ୍ରବ୍ୟ ଯୋଉ ସୁରକ୍ଷା ଅଛି ତା ବିରାଟ ପ୍ରଶ୍ନ ସୃଷ୍ଟି କରିଛି।
5: ଆଚ୍ଛା, ଯେତେବେଳେ ଆମେ ଖାଦ୍ୟ କଥା ଆଲୋଚନା କରୁଛେ ନିହାତି ପକ୍ଷେ ଆମେ ଗୁରୁତ୍ୱ ଦେବା, କାରଣ ସୁରକ୍ଷିତ ଖାଦ୍ୟ ଖାଇଲେ ଆମ ଶରୀର ସୁସ୍ଥ ରହିବ। ଖାଦ୍ୟକୁ ଯଦି ଆମେ ଖାଇବାକୁ ହେଲେ ଉନ୍ନତ ଧରଣର ଆମକୁ ଚାଷ କରିବାକୁ ପଡିବ। ଆପଣ କିଛି ସମୟ ପୂର୍ବରୁ ଖାଦ୍ୟ ନିରାପତ୍ତା କଥା କହିଲେ, ତେବେ ଜଳବାୟୁ ପରିବର୍ତ୍ତନରେ ଖାଦ୍ୟ ନିରାପତ୍ତା ଉପରେ କଣ କିଛି ପ୍ରଭାବ ପକାଇବ କି?
6: ଆପଣ ଯାହା କହିଲେ ମୁଁ

0: ପ୍ରଶ୍ନର ଉତ୍ତର ବାହାର କରୁଛି ଯେ ଜଳବାୟୁ ପରିବର୍ତ୍ତନ ହେଉଛି ଏମିତି ଗୋଟେ ସାମ୍ପ୍ରତିକ ସମସ୍ୟା ଯାହା ଗୋଟେ ଦେଶର ସମସ୍ୟା ନୁହେଁ, ଗୋଟେ ବୈଷୟିକ ସମସ୍ୟା। ଆପଣ ଯଦି ଦେଖିବେ, ଯଦି ଟିକେ ଅନୁଭବ କରିବେ, ଆମ ଚାଷବାସ କାହା ଉପରେ ନିର୍ଭରଶୀଳ? ଆମ ଚାଷବାସ ହେଉଛି ଏଇ ଜଳବାୟୁ ଉପରେ ନିର୍ଭରଶୀଳ, କାରଣ ଏଗ୍ରିକଲଚର ଇଜ୍ ଫୁଲି ଡିପେଣ୍ଡେଣ୍ଟ ଅନ୍ କ୍ଲାଇମେଟ। ଯଦି ସେ ଜଳବାୟୁରେ ପରିବର୍ତ୍ତନ ହେଉଛି, ଅତେ ଆମ ଖାଦ୍ୟଶସ୍ୟ ଉତ୍ପାଦନରେ ମଧ୍ୟ ତାର ନକାରାତ୍ମକ ପ୍ରଭାବ ପଡୁଛି। ଯଦି ପ୍ରଭାବ ପଡ଼ିଲା, ତାହେଲେ ନିଶ୍ଚୟ ଆମ ଖାଦ୍ୟ ନିରାପତ୍ତା, ଫୁଡ୍ ସିକ୍ୟୁରିଟି ସେଆକୁ କ'ଣ କରିବ, ତା'ର ପ୍ରଭାବ ପକାଇବ। ଯଦି ଆମେ କହିବା ଯେ କୃଷି ଉତ୍ପାଦନ ହ୍ରାସ ହେବ, କାହିଁକି ଉତ୍ପାଦନ ହ୍ରାସ ହେବ? ଯେ ତାପମାତ୍ରା ବଢ଼ୁଛି, ଅନିୟମିତ ବର୍ଷା ହେଉଛି, ଅଧିକା ଖରା ହେଉଛି, ଫସଲ ଉତ୍ପାଦନ ମଧ୍ୟ କମିଯିବ। ଧାନ, ଗହମ, ମକା ଭଳି ପ୍ରମୁଖ ଶସ୍ୟର ଉତ୍ପାଦନ ମଧ୍ୟ କମିଯିବ ବୈଜ୍ଞାନିକ ମତମାନ ପ୍ରକାଶ ପାଇଛି। ଦୁଇ ଚାରି ଦିନ ତଳେ ବହୁତ ଗଡ଼ଗଡ଼ି ହେଲା ଦିଲ୍ଲୀରେ, ଖୁବ୍ ନିକଟ ଅତୀତରେ 121 ଲୋକ ମରିଗଲେ। ଏସବୁ ହେଉଛି କ'ଣ? ଚରମ ପାଣିପାଗ ଅବସ୍ଥାକୁ ଆମେ କହୁଛେ ଏକ୍ସଟ୍ରିମ୍ କ୍ଲାଇମେଟ୍ ଡିଫରେନ୍ସ। ଫଳରେ କ'ଣ ହେଉଛି ନା, କୃଷକମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ବନ୍ୟା, ବାତ୍ୟା, ଖରା, ତାପ କୃଷି ଫସଲକୁ ମଧ୍ୟ ନଷ୍ଟ କରୁଛି। ଆଉ ସବୁଠୁ ବଡ଼ ଜିନିଷ ହେଉଛି ଯେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଆପଣଙ୍କର ଜଳସେଚନର ପ୍ରଭାବ ମଧ୍ୟ ପଡୁଛି, ଫଳରେ ଚାଷବାସ ଠିକ୍ ସମୟରେ ଜଳବାୟୁ ନ ପାଇବା ଫଳରେ ଆମର କୃଷିର ଉତ୍ପାଦନ ମଧ୍ୟ କମି କମି ଚାଲିଛି, ଅନେକ ଅଞ୍ଚଳରେ ପାଣି ମଧ୍ୟ ମିଳୁନି। ଆଉ ସବୁଠୁ ବଡ଼ ସମସ୍ୟା ହେଉଛି ଏହାଦ୍ୱାରା ରୋଗ ପ୍ରକୋପର ପ୍ରାଦୁର୍ଭାବ ବଢ଼ି ଚାଲିଛି। ତାପମାତ୍ରା ବଢ଼ିଲେ, ଆଦ୍ରତା ବଢ଼ିଲେ ନୂଆ ନୂଆ ରୋଗ, ନୂଆ ପୋକ ସୃଷ୍ଟି ହେଉଛି, ଫଳରେ ଫସଲର ଗୁଣବତ୍ତା ନଷ୍ଟ ହେଉଛି, ଫସଲ ପରିମାଣ ମଧ୍ୟ ହ୍ରାସ ପାଉଛି। ଆଉ ସବୁଠାରୁ ଦୁଃଖର ବିଷୟ ହେଉଛି ଯଦି ଉତ୍ପାଦନ କମିଯାଉଛି, ଏହା ସାଧାରଣ ଗରିବ ଲୋକମାନଙ୍କ ଉପରେ ଖାଦ୍ୟ ନିରାପତ୍ତା ବିରାଟ ପ୍ରଶ୍ନ ସୃଷ୍ଟି କରୁଛି, କାରଣ ସେମାନେ ଖାଦ୍ୟର ମୂଲ୍ୟ ବଢ଼ିଯିବ, ସେମାନେ କିଣିପାରିବେନି। ଅନେକ ପ୍ରକାର ଅଛି, ଆପଣ ମତ୍ସ୍ୟ ପ୍ରାଣୀ ବିଭାଗ ହେଉ କି ଆପଣ ପଶୁପାଳନ ବିଭାଗ ହେଉ, ଏ ସମସ୍ତ ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ସବୁଠାରୁ ବଡ଼ ଜିନିଷ ହେଉଛି ଯାହାକୁ ଆମେ ସମସ୍ୟା କେମିତି ସମାଧାନ କରିବା। ଆପଣ ଯାହା ଟିକେ ଆଗରୁ କହୁଥିଲେ, ଜଳବାୟୁ ପରିବର୍ତ୍ତନ ତାପମାତ୍ରା ବୃଦ୍ଧି ସହିତ ଅନେକ ପ୍ରକାର ଚରମ ପାଣିପାଗ ସୃଷ୍ଟି କରୁଛି, ଫଳରେ ଆମର ଖାଦ୍ୟ ଯୋଗାଣ, ଖାଦ୍ୟ ମୂଲ୍ୟ ଶୃଙ୍ଖଳ, ଘାସ, ପୌଷ୍ଟିକ ଖାଦ୍ୟ ଉପଲବ୍ଧତା ଇତ୍ୟାଦି ଉପରେ ପ୍ରଭାବ ପକାଉ। ତେଣୁ ବାସ୍ତବିକ ଜଳବାୟୁ ପରିବର୍ତ୍ତନ ହେବା ଫଳରେ ଆମର ଖାଦ୍ୟ ନିରାପତ୍ତା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
1: ତେବେ ସାର୍, ଆମେ ତ ଆଲୋଚନାକୁ ଜାରି ରଖିବା, ଏଇଠି ଆମ ଶ୍ରୋତାବନ୍ଧୁମାନଙ୍କୁ କହି ରଖିବା ଯେ ସେମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ପୁରୀ କେନ୍ଦ୍ରରୁ 103.4 ମେଘାହର୍ ଯୋଗେ ସମସ୍ତ କାର୍ଯ୍ୟକ୍ରମ ଶୁଣିବେ ଏବଂ ତାର ମତାମତ ମଧ୍ୟ ଆମ ପାଖକୁ ନିଶ୍ଚୟ ପଠାଇବେ। ହଁ ସାର୍, ଆମେ ଆଲୋଚନା କରିଥିଲେ ଆମର ଜଳବାୟୁ କଥା, ଆମର ପାଣିପାଗ ପରିବେଶ କଥା। ତେବେ ଏ ଯୋଉ ଜୀବ ବିବିଧତା ଉପରେ ଜଳବାୟୁ ପରିବର୍ତ୍ତନର କଣ ସବୁ ପ୍ରଭାବ ରହିଛି?
0: ଏଇଟା ଗୋଟେ ବୈଶ୍ୱିକ ପ୍ରଶ୍ନ, ଖାଲି ଭାରତବର୍ଷରେ ଆଲୋଚନା ହେଉନି, ସାରା ପୃଥିବୀ ମଧ୍ୟ ଆଲୋଚନା ହେଉଛି। ଜଳବାୟୁ ପରିବର୍ତ୍ତନ ଫଳରେ ଆମର ଯୋଉ ବାୟୋଡାଇଭର୍ସିଟି ବା ଆମେ କହୁଛେ ଜୈବ ବିବିଧତା, ତା ଉପରେ ଖୁବ୍ ପ୍ରଭାବ ପଡୁଛି। ଜଳବାୟୁ ପରିବର୍ତ୍ତନ ଉପରେ ଗଭୀର ପ୍ରଭାବ ପକାଉ, ଯେମିତି ତାପମାତ୍ରା ବୃଦ୍ଧି ହେଉ, ବର୍ଷାର ପରିବର୍ତ୍ତନ ହେଉ, ସମୁଦ୍ର ପତନ ବଢ଼ିଯିବା ହେଉ, କି ଚରମ ପାଣିପାଗ ବ୍ୟବସ୍ଥା, ବିଭିନ୍ନ ପ୍ରକାର ବ୍ୟବସ୍ଥା ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛି। ଜଳବାୟୁ ପରିବର୍ତ୍ତନ ଦ୍ୱାରା କ'ଣ ହେଉଛି ନା, ପୃଥିବୀର ଅନେକ ପ୍ରଜାତିର ହାବିଟେଟ୍ ବା ବାସସ୍ଥାନ ନଷ୍ଟ ହେଉଛି। ଜଙ୍ଗଲ ହେଉ, ସେ ଜଳାଶୟ ହେଉ, କି ସମୁଦ୍ର ତଟ ହେଉ, ପାର୍ବତୀୟ ଅଞ୍ଚଳରେ ପରିବେଶ ପରିବର୍ତ୍ତନ ହେଉଛି। ଫଳରେ କ'ଣ ହେଉଛି ନା, ଅନେକ ପ୍ରଜାତି ଯେ ବାସସ୍ଥାନ ହରାଉଛନ୍ତି, ଫଳରେ କ'ଣ ହେଉଛି ସେମାନେ ଧୀରେ ଧୀରେ ବିଲୁପ୍ତ ହୋଇଯାଉଛନ୍ତି। ଆପଣ ଗୋଟେ ରିପୋର୍ଟ ମୁଁ ପଢ଼ୁଥିଲି ଯେ ପୃଥିବୀରେ ପ୍ରାୟ ଦିନକୁ 1000 ଅଧିକ ପ୍ରଜାତି ବିଲୁପ୍ତ ହୋଇଯାଉଛନ୍ତି, ଆର କାରଣ ହେଉ ଜଳବାୟୁ ପରିବର୍ତ୍ତନ। ଆଉ ସବୁଠୁ ବଡ଼ ଜିନିଷ ହେଲା ପ୍ରଜାତିମାନଙ୍କର ସ୍ଥାନାନ୍ତରଣ ମଧ୍ୟ ଘଟୁଛି। ଏକ୍ସାମ୍ପଲ୍ ହେଉଛି, ଆପଣ ହିମାଚଳ ପ୍ରଦେଶର ଯୋଡ଼େ ଚାଷ ହେଉଥିଲା ସେଉ ଚାଷ, ପାହାଡ଼ର ପାଦଦେଶରେ ବର୍ତ୍ତମାନ ସେଠି ଆଉ ସେଉ ଚାଷ ହେଉନି, କାହିଁକି ସେଟା ଥଣ୍ଡା ନାହିଁ। ଫଳରେ କ'ଣ ହେଉଛି ନା, ସ୍ପେସିସ୍ ସବୁ ଧୀରେ ଧୀରେ ଉପରୁ ଉପରୁ ଉଠି ଉଠି ଚାଲିଛନ୍ତି। ଆମେ ସ୍ପେସିସ୍ ଟ୍ରାନ୍ସଫର୍ମେସନ୍ କହୁ, ଟ୍ରାନ୍ସପୋର୍ଟେସନ୍ ଆମେ କହୁ, ଏହାଦ୍ୱାରା କ'ଣ ହେଉଛି ନା, ପରିବେଶ ସନ୍ତୁଳନ ମଧ୍ୟ ନଷ୍ଟ ହେଉଛି। ଖାଦ୍ୟ ଶୃଙ୍ଖଳାର ବ୍ୟାହତ ସୃଷ୍ଟି ହେଉଛି, କେମିତି ନା, ଗୋଟିଏ ପ୍ରଜାତି ସଂଖ୍ୟା ଯଦି ନଷ୍ଟ ହୋଇଗଲା, ତା ଉପରେ ନିର୍ଭର କରୁଥିବା ଅନ୍ୟ ପ୍ରଜାତି ମାନେ ପ୍ରଭାବିତ ହେଉଛନ୍ତି। ଫଳରେ କ'ଣ ହେଉଛି ନା, ଆମର ସମ୍ପୂର୍ଣ୍ଣ ପରିବେଶର ବ୍ୟବସ୍ଥା ଅସନ୍ତୁଳିତ ହୋଇଯାଉଛି। ଆଉ ସମୁଦ୍ର ଜୀବନ ଉପରେ ମଧ୍ୟ ପ୍ରଭାବ ପକାଉଛି, କେମିତି ନା, ସାମୁଦ୍ରିକ ତାପମାତ୍ରା ବୃଦ୍ଧି ହେଉ, କି ଅଙ୍ଗାରକାମ୍ଳର ଯୋଉ କୋରାଲ ରିଫ୍ ହେଉଛି ପ୍ରବଳ ପ୍ରାଚୀର, ସେ ମଧ୍ୟ କ୍ଷତିଗ୍ରସ୍ତ ହେଉଛି। ଆଉ ପ୍ଲାଙ୍କଟନ ମଧ୍ୟ ଧୀରେ ଧୀରେ ବଢ଼ିପାରୁନି, ପ୍ଲାଙ୍କଟନ ଗଢ଼ିବାରେ ସୁବିଧା ହେତୁ ମାଛମାନଙ୍କ ସଂଖ୍ୟା ମଧ୍ୟ ବଢ଼ିଯାଉଛି, ଏବଂ ସେହି ମତ୍ସ୍ୟ ଉପରେ ନିର୍ଭର କରୁଥିବା ଆମର ମତ୍ସ୍ୟଜୀବୀ ଭାଇମାନଙ୍କର ଜୀବନ ଜୀବିକା ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି ହେଉଛି। ଯେ ଜଳବାୟୁ ପରିବର୍ତ୍ତନ ଯୋଉ ରୋଗ ପୋକ ଆକ୍ରମଣ ହେଉଛି, ଆର କ'ଣ ଫଳରେ କ'ଣ ହେଉଛି, ନୂଆ ନୂଆ ପ୍ରଜାତି ସୃଷ୍ଟି ହେଉଛନ୍ତି, ସଂକ୍ରମଣ ଏତେ ମାତ୍ରାରେ ବ୍ୟାପୁଛି ଯେ କଣ୍ଟ୍ରୋଲ କରିବା ମଧ୍ୟ ବେଳେବେଳେ ଅସମ୍ଭବ ମନେ ହେଉଛି। ତଥାପି ଯାହା ବି ହେଉ, ବୈଜ୍ଞାନିକମାନେ ଚେଷ୍ଟା କରୁଛନ୍ତି କେମିତି ଏ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ନକାରାତ୍ମକ ପ୍ରଭାବ, ଯେମିତି ଆମର ବାୟୋଡାଇଭର୍ସିଟି ପ୍ରଡକ୍ଟ କେମିତି କମାଇବା ପାଇଁ ସରକାରୀ ସ୍ତରରେ ହେଉ, ପ୍ରାଇଭେଟ୍ ସ୍ତରରେ ହେଉ, ପଦକ୍ଷେପ ମାନ ଗ୍ରହଣ କରାଯାଉଛି।
1: ଆମେ ଯେମିତି କିଛି ସମୟ ପୂର୍ବରୁ ଆଲୋଚନା କରୁଥିଲେ ଯେ ଯେତେବେଳେ ବାତ୍ୟା ବନ୍ୟା ହେଇଯାଉଛି, ଚାଷୀମାନଙ୍କର ସେମାନେ ବହୁତ ବିଭିନ୍ନ ପ୍ରକାର ସମସ୍ୟାର ସେମାନେ ସମ୍ମୁଖୀନ ହେଉଛନ୍ତି, ଯାହାକି ଚାଷୀମାନଙ୍କ ପାଇଁ ଗୋଟେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ସେମାନେ ଭାବୁଛନ୍ତି ଯେ ଆମେ କ'ଣ ଚାଷ କରିବୁ ଯାହାଦ୍ୱାରା କି ଦୁର୍ବିପାକ ସବୁ ଘଟୁଛି ସେଥିରୁ ଆମେ ମୁକୁଳି ପାରିବୁ।
0: ଜଳବାୟୁ ପରିବର୍ତ୍ତନ ଫଳରେ କ'ଣ ହେଉଛି ନା, କୃଷି ପାଇଁ ନୁହେଁ, ସମସ୍ତ କୃଷି ଏବଂ ଆନୁଷଙ୍ଗିକ କୃଷି କ୍ଷେତ୍ର ମଧ୍ୟ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରୁଛି। ବିଶେଷ କରି ଓଡ଼ିଶା ହେଉଛି ଗୋଟେ କୃଷି ପ୍ରଧାନ ରାଜ୍ୟ, ଦ୍ୱାର ଜଳବାୟୁ ପରିବର୍ତ୍ତନ ପ୍ରଭାବ ଏଠାକାର କୃଷକମାନଙ୍କ ଉପରେ ଅନେକ ପ୍ରକାର ସିଧାସଳଖ ପ୍ରଭାବ ପଡୁଛି। ଯେମିତି ଆପଣ କହିଲେ, ଯେମିତିକି ଅନିୟମିତ ବର୍ଷା, ଯଦି ବର୍ଷା ଠିକ୍ ସମୟରେ ନ ହେଲା ବା ବର୍ଷା ଅଧିକ ହେଲା କି ବର୍ଷା କମ୍ ହେଲା, ଚାଷ ମଧ୍ୟ ପ୍ରଭାବିତ ହେଉଛି। ଫସଲ ସବୁ ବେଶୀ ବର୍ଷା ଉପରେ ନିର୍ଭର କରନ୍ତି, ଧାନ ଏବଂ ଅନେକ ଫସଲ, ସେମାନେ ମଧ୍ୟ ଉତ୍ପାଦନ କମିଯାଉଛି। ଏବଂ ଖରାର ପ୍ରକୋପ, ଯଦି ଅଧିକା ଖରା ହେଉଛି, ଦେଖି ପଶ୍ଚିମ ଓଡ଼ିଶାରେ ଆମେ କ'ଣ ହେଉଛି ନା, ପଶ୍ଚିମ ଓଡ଼ିଶାରେ ଅନେକ ଅଞ୍ଚଳରେ ବର୍ଷା ବିଲକୁଲ ଦେଖାଯାଉନି, ଫଳରେ କ'ଣ, ଜଳ ସଙ୍କଟ ଦେଖାଯାଉଛି ଏବଂ ପର୍ଯ୍ୟାପ୍ତ ପରିମାଣ ଜଳ ଆମ ଜଳସେଚନ ପାଇଁ ମଧ୍ୟ ଆମ ପାଖରେ ଉପଲବ୍ଧ ହେଉନାହିଁ। ବନ୍ୟା ଏବଂ ଜଳବଦ୍ଧତା, ଫଳରେ କ'ଣ ହେଉଛି, ଯଦି ଖୁବ୍ କମ୍ ସମୟରେ ବର୍ଷା ହେଉଛି, ମହାନଦୀ ହେଉ, ସେ ବୈତରଣୀ ହେଉ, କି ବ୍ରାହ୍ମଣୀ ହେଉ, ନଦୀ ଅଭୟାକର ବନ୍ୟା ଯୋଗୁଁ ଫସଲ ମଧ୍ୟ ନଷ୍ଟ ହେଉଛି। କୃଷି ଜମିର ଉର୍ବରତା ମଧ୍ୟ ହ୍ରାସ ପାଉଛି, କାହିଁକି ନା, ଯଦି କୃଷି ଜମିର ଉପର ମାଟି ଧୀରେ ଧୀରେ ଲୋପ ପାଇଗଲା, ଇରୋଜନ ହେଇକି ବା କ୍ଷୟ ହେଇକି କୃଷି ଜମିର ଉର୍ବରତା ମଧ୍ୟ ହ୍ରାସ ପାଉଛି। ଏବଂ ଘୂର୍ଣ୍ଣିଝଡ଼ ଦ୍ୱାରା ମଧ୍ୟ କ'ଣ, ହଠାତ୍ ଘୂର୍ଣ୍ଣିଝଡ଼ ପଳାଇ ସାପ ଦେଖିବା, ଘୂର୍ଣ୍ଣିଝଡ଼ ପ୍ରାୟ ଆସୁଛି, ଓଡ଼ିଶାର ଉପକୂଳ ଅଞ୍ଚଳ ବାରମ୍ବାର ଘୂର୍ଣ୍ଣିଝଡ଼ ସମ୍ମୁଖୀନ ହେଉଛି, ଫଳରେ କ'ଣ ହେଉଛି ନା, ଫସଲ, ବଗିଚା ଚାଷ, କୃଷି ଭିତ୍ତିଭୂମି ମଧ୍ୟ ନଷ୍ଟ ହେଉଛି। ଆଉ ସବୁଠୁ

0: ଜିନିଷ ହେଉଛି ଅତ୍ୟଧିକ ତାପମାତ୍ରା ଯୋଗୁଁ ଫସଲରେ ଠିକ୍ ସମୟରେ ଫଳ ଫୁଲ ଆସୁନି, ଅମଳ କମିଯାଉଛି ଏବଂ ଫସଲର ଗୁଣବତ୍ତା ମଧ୍ୟ କମିଯାଉଛି, ରୋଗ ପୋକ ବଢୁଛି, ଚାଷୀର ଆର୍ଥିକ ମାନଦଣ୍ଡରେ ଧୀରେ ଧୀରେ କଣ ହେଉଛି ବା ହ୍ରାସ ହେଉଛି, ଚାଷୀର ତାର ଠିକ୍ ଆଦାୟ ଚାଷରୁ ପାଇପାରୁନି।
1: ତେବେ ଚାଷୀଟିଏ କେମିତି କରିବ ଏଇ ଚାଷଟି, ମାନେ ସେ ଯୋଉ ସହନଶୀଳ କୃଷି ଯୋଉ କରିବ ସେଟା କଣ
0: ପରିସ୍ଥିତି ଆସୁଛି, ଆମେ କେମିତି ଚାଷବାସ କଲେ ଆମେ ଦୁଇ ପଇସା ପାଇପାରିବା, ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା, ସେଥିପାଇଁ ଆମର ଅଛି ଜଳବାୟୁ ସହନଶୀଳ କୃଷି। ଅର୍ଥାତ୍ ଜଳବାୟୁ ସହନଶୀଳ କୃଷି ହେଉଛି ଏମିତି ଏକ କୃଷି ଯଦ୍ୱାରା ମୁଁ କୃଷି କ୍ଷେତ୍ରକୁ ଏମିତି ଭାବରେ ମୁଁ ପ୍ରସ୍ତୁତ କରାଇଥିବି ଯେ ବନ୍ୟା ବାତ୍ୟା ମରୁଡ଼ି ଆସିବା ସତ୍ତ୍ୱେ ମୋ ଜମି ମୋତେ ଠିକ୍ ଅମଳ ଦେବ। ବୈଜ୍ଞାନିକ ପଦ୍ଧତିରେ ମୁଁ ଚାଷବାସ କରିବି, ମାଟି ପାଣି ପବନ ଜଙ୍ଗଲ ଭିତରେ ସମନ୍ୱୟ ରକ୍ଷା କରି ମୁଁ ଚାଷବାସ କରିବା ପାଇଁ ତାକୁ ଆମେ କହୁଛେ କ୍ଲାଇମେଟ୍ ରିଜିଲେଣ୍ଟ ଏଗ୍ରିକଲଚର ବା ଜଳବାୟୁ ସହନଶୀଳ। ଏହାର ଏଥିରେ ଦୁଇଟା ଜିନିଷ ଦେଖିବାକୁ ପଡ଼ିବ, ଗୋଟେ ଯେଉଁ ଆମେ ଜଳ ସଂରକ୍ଷଣ କରିପାରିବା, କ୍ରପ୍ ଡାଇଭର୍ସିଫିକେସନ ବା ଫସଲ ବିବିଧିକରଣ କରିପାରିବା, ବିଭିନ୍ନ ପ୍ରକାର ଚାପ ସହଣୀ ବିହନ, ବନ୍ୟା ସହଣୀ, ଚାପ ସହଣୀ, ପାଣି ଯେଉଁ ବୁଡ଼ି ଯାଉଛି ତାକୁ ସହଣୀ, ଅତ୍ୟଧିକ ଥଣ୍ଡା ହେଉଛି ଥଣ୍ଡା ସହଣୀ, ରୋଗ ପୋକ ସହଣୀ, ବିହନ ବ୍ୟବହାର କରିବା ଦ୍ୱାରା କ'ଣ ହେଉଛି ଅଧିକ ଅମଳ ପାଇବେ ଏବଂ ମୃତ୍ତିକାର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ଗୋଟେ ପଜିଟିଭ ଇମ୍ପାକ୍ଟ ଅଛି। ବିଶେଷ କରି ଯଦି ଆମେ ଦେଖିବା ନ୍ୟାଚୁରାଲ ରିସୋର୍ସ ମ୍ୟାନେଜମେଣ୍ଟ ବା ପ୍ରାକୃତିକ ସମ୍ପଦର ସୁସ୍ଥାୟୀ ପରିଚାଳନା କରିବା ଦ୍ୱାରା ଆମେ କୃଷିକୁ ପ୍ରୋତ୍ସାହିତ କରିପାରିବା।
1: ତେବେ ବର୍ତ୍ତମାନ ସମୟରେ ଆମେ ଏଇ ଯୋଉ ପରିବେଶ

0: ଫସଲ ବିବିଧିକରଣ କହିପାରିବା, ବିଭିନ୍ନ ପ୍ରକାର ଚାପ ସହଣୀ ବିହନ, ବନ୍ୟା ସହଣୀ, ଚାପ ସହଣୀ, ପାଣି ଯୋଉ ବୁଡ଼ି ଯାଉଛି ତାକୁ ସହଣୀ, ଅତ୍ୟଧିକ ଥଣ୍ଡା ହେଉଛି ଥଣ୍ଡା ସହଣୀ, ରୋଗ ପୋକ ସହଣୀ ବିହନ ବ୍ୟବହାର କରିବା ଦ୍ୱାରା କ'ଣ ହେଉଛି ଅଧିକ ଅମଳ ପାଇବେ ଏବଂ ମୃତ୍ତିକାର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ଗୋଟେ ପଜିଟିଭ ଇମ୍ପାକ୍ଟ ଅଛି। ବିଶେଷ କରି ଯଦି ଆମେ ଦେଖିବା ନ୍ୟାଚୁରାଲ ରିସୋର୍ସ ମ୍ୟାନେଜମେଣ୍ଟ ବା ପ୍ରାକୃତିକ ସମ୍ପଦର ସୁସ୍ଥାୟୀ ପରିଚାଳନା କରିବା ଦ୍ୱାରା ଆଦରଣୀୟ କୃଷିକୁ ପ୍ରୋତ୍ସାହିତ କରିପାରିବେ।
1: ତେବେ ବର୍ତ୍ତମାନ ସମୟରେ ଆମେ ଏଇ ଯୋଉ ପରିବେଶ ସୁରକ୍ଷାକୁ ଆମେ କାହିଁକି ଗୁରୁତ୍ୱ ଦେବା?
0: ପରିବେଶ ବିନା ଗୋଟେ ମଣିଷର ଏବଂ ଚାଷବାସର ପରିକଳ୍ପନା ମଧ୍ୟ ଅସମ୍ଭବ, ଯାହା ମୁଁ ବ୍ୟକ୍ତିଗତ ସ୍ତରରେ ବିଶ୍ୱାସ କରେ। ଯେ ଆଜି ବିଶ୍ୱ ଜଳବାୟୁ ପରିବର୍ତ୍ତନ ଯେ ଖାଲି ଆମ ପାଇଁ ନୁହେଁ, ତାପମାତ୍ରା ବଢ଼ୁଛି, ଜଙ୍ଗଲ ନଷ୍ଟ ହେଉଛି, ଜଳ ସଙ୍କଟ ଅଛି ଏବଂ ପ୍ରଦୂଷଣ ଭଳି ଗୁରୁତ୍ୱ ସମସ୍ୟା ମଧ୍ୟ ସାରା ବିଶ୍ୱ ଜର୍ଜରିତ ବା ବିଶ୍ୱ ସମ୍ମୁଖୀନ କରୁଛି। ଏ ସମସ୍ୟା ଗୁଡ଼ିକ କେବଳ ପ୍ରକୃତିକୁ ନୁହେଁ, କୃଷି, ସ୍ୱାସ୍ଥ୍ୟ, ଗ୍ରାମୀଣ ଅର୍ଥନୀତି, ଜୀବନ ଯୁଗକୁ ପ୍ରଭାବିତ କରୁଛି। ତେଣୁ ଏସବୁ ଦୃଷ୍ଟିରୁ ଆମ ପରିବେଶକୁ ସୁରକ୍ଷା କରିବା ନିହାତି ଆବଶ୍ୟକ। ଏଥିପାଇଁ ଆମ ପାଖରେ ସମୟ ନାହିଁ, ଆମେ ସମସ୍ତେ ସଚେତନ ଭାବରେ ଏହି ସମସ୍ୟାରେ କେମିତି ସାମଗ୍ରିକ ଭାବରେ ସମାଧାନ କରାଯାଇପାରିବ ସମସ୍ତେ ସଚେତନ ରହିବା ଆବଶ୍ୟକ।
1: ଆମେ ତ ଏଇ ଯୋଉ ପରିବେଶ ଜଳବାୟୁ ଏଇ କଥା ଆମେ ଆଲୋଚନା କରୁଛେ, କିନ୍ତୁ ଏଇ ଦୁଇ ଜଣଙ୍କର ସମ୍ପର୍କଟି କ'ଣ?
0: ବିଶ୍ୱ ପରିବେଶ ଦିବସ ଜଳବାୟୁ ପରିବର୍ତ୍ତନ ଏମିତି ପରସ୍ପର ଜଡିତ ଯେ କିଏ କାହାକୁ ଛାଡି ରହିପାରିବେ। ପରିବେଶ ଯଦି କିଛି ଅସନ୍ତୁଳିତ ହେଉଛି, ଜଳବାୟୁ ପରିବର୍ତ୍ତନ ହେଉଛି, ଆଉ ଜଳବାୟୁ ପରିବର୍ତ୍ତନ ହେଉଛି ତାର କାରଣ ମଧ୍ୟ ହେଉଛି କ'ଣ? ପରିବେଶ। ତେଣୁ ଇଏ ଗୋଟେ ସୁନ୍ଦର ସମନ୍ୱୟକୁ ଆମେ ଅତି ନିବିଡ଼ ଭାବରେ କହିପାରିବା ନା ଆମେ ପରିବେଶ ସୁରକ୍ଷା ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ଏବଂ ପ୍ରକୃତି ପ୍ରତି ଦାୟିତ୍ୱବୋଧ ମଧ୍ୟ ଆମ ଭିତରେ ଜାଗ୍ରତ କରିବା ପାଇଁ ଇଏ ଗୋଟେ ସଚେତନ ମାଧ୍ୟମରେ ଆମେ ଜଳବାୟୁ ବିଶ୍ୱ ପରିବେଶ ଦିବସ ପାଳନ କରୁଛେ। ଅପରପକ୍ଷରେ ଜଳବାୟୁ ପରିବର୍ତ୍ତନ ହେଉଛି ବର୍ତ୍ତମାନ ବିଶ୍ୱ ସବୁଠାରୁ ଭୟଙ୍କର ସମସ୍ୟା, ଯେହେତୁ ସମସ୍ୟା ଆସିଛି ତାହେଲେ ଭୟଙ୍କର ସମସ୍ୟା ହେଉଛି ଜଳବାୟୁ ପରିବର୍ତ୍ତନ। ଏ ଜଳବାୟୁ ପରିବର୍ତ୍ତନ ଖାଲି ଏବେର ଘଟଣା ନୁହେଁ, ଏଇଟା ଆର ଦୁଇ ପ୍ରକାର କାରଣ ଅଛି, ଗୋଟେ ପ୍ରାକୃତିକ କାରଣ ଅଛି, ଆଉ ଗୋଟେ ହେଉଛି ମନୁଷ୍ୟକୃତ କାରଣ। କିନ୍ତୁ ବୈଜ୍ଞାନିକମାନେ କହୁଛନ୍ତି ଏବେ ଯେଉଁ ଜଳବାୟୁ ପରିବର୍ତ୍ତନ ହେଉଛି ଏଇଟା ହେଉଛି ମନୁଷ୍ୟକୃତ ବା ଆନ୍ଥ୍ରୋପୋଜେନିକ ଏମିସନ୍। ଆମେ ଯେଉଁ ଇନ୍ଧନ ବ୍ୟବହାର କରୁଛେ, ଫସିଲ୍ ଫୁଏଲ୍ ବ୍ୟବହାର କରୁଛେ, ପ୍ରଦୂଷଣ, ପ୍ରାକୃତିକ ସମ୍ପଦର ଅସ୍ତ୍ର ବ୍ୟବହାର କରୁଛେ, ଫଳରେ କ'ଣ ହେଉଛି ଗ୍ରୀନ୍ ଗ୍ୟାସ୍ ବା ସବୁଜ ଗୃହ ଗ୍ୟାସ୍ ବଢି ବଢି ଚାଲିଛି, ଫଳରେ କ'ଣ ହେଉଛି ନା ପୃଥିବୀର ଉତ୍ତାପରେ ପରିବର୍ତ୍ତନ ହେଉଛି। ତେଣୁ ବିଶ୍ୱ ପରିବେଶ ଦିବସକୁ ଏହି ବାର୍ତ୍ତା ଦିଏ ଯେ ପରିବେଶ ସୁରକ୍ଷା ବିନା ଜଳବାୟୁ ପରିବର୍ତ୍ତନ ମୁକାବିଲା କରିବା ସମ୍ଭବ ଆଦୌ ସମ୍ଭବ ନୁହେଁ। ସେଥିପାଇଁ ପରିବେଶ ସଂରକ୍ଷଣ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ବା ଜଳବାୟୁ କ୍ଲାଇମେଟ୍ ଆକ୍ସନ କହୁଛି ଇଏ ପରସ୍ପର ପରିପୂରକ। ଯଦି ମୁଁ ସଂକ୍ଷେପରେ କହିବି ଯେ ବିଶ୍ୱ ପରିବେଶ ଦିବସ ହେଉଛି ପରିବେଶ ସୁରକ୍ଷା ପ୍ରତି ଏକ ବିଶ୍ୱବ୍ୟାପୀ ଆହ୍ୱାନ ଏବଂ ଜଳବାୟୁ ପରିବର୍ତ୍ତନ ସେହି ଆହ୍ୱାନର କେନ୍ଦ୍ର ହେଉଥିବା ସବୁଠାରୁ ବଡ଼ ସମସ୍ୟା।
1: ଯେ ଚାଷୀଟିଏ ସବୁବେଳେ ତ ଚାହେଁ ଯେ ମୁଁ ପରିବେଶକୁ ନେଇକି ବା ଜଳବାୟୁକୁ ନେଇକି ଚାଷ କରିବି, ପରିବେଶ କୃଷି କହିଲେ ଆମେ କ'ଣ ବୁଝିବା?
0: ଯଦି ଏ ସମସ୍ତ ସମସ୍ୟାର ସମାଧାନ ଦେଖିବା ଯେ ମୋତେ ପରିବେଶ ଉପଯୋଗୀ ଚାଷ କରିବାକୁ ପଡ଼େ, ସେଇଟା କ'ଣ ନା ମୋ ପରିବେଶ କ'ଣ ଚାହୁଁଛି? ପରିବେଶ ବୋଲି ମୁଁ କାହାକୁ ବୁଝିଛି ନା ସେ ପୃଥିବୀର ପଞ୍ଚତତ୍ଵ ଯଦି ଦେଖିବା ଆମେ, ଯେ ମାଟି ହଉ, ଜଳ ହଉ, ଅଗ୍ନି ହଉ, ବାୟୁ ହଉ, ଆକାଶ, ଏଇ ପଞ୍ଚ ମହାତତ୍ଵକୁ ଭିତରେ ସମନ୍ୱୟ ରକ୍ଷା କରି ଯୋଉ ଚାଷ କରିବି ସେ ଚାଷକୁ ଆମେ କହିବା ନା ପରିବେଶ ଉପଯୋଗୀ ଚାଷ। ଗୋଟେ ଉଦାହରଣ ଦଉଛି, ପରିବର୍ତ୍ତ ପାଣିପାଗ ଜଳବାୟୁ ପରିବର୍ତ୍ତନ ସହ ଖାପ ଖେଇ ପଡ଼ିଥିବା ନୂଆ ନୂଆ ବୈଜ୍ଞାନିକ ଜ୍ଞାନକୌଶଳ ମୁଁ ଆପଣେଇବି, ଅତିବୃଷ୍ଟି ଅନାବୃଷ୍ଟିରେ ମଧ୍ୟ ରକ୍ଷା ଦେବ, ମୃତ୍ତିକାର ସୁରକ୍ଷା ଓ ପ୍ରାକୃତିକ ସାର ବ୍ୟବହାର କରି, ମାଟିର ସୁରକ୍ଷା ନଥିଲେ ମୁଁ ଅମଳ କରିପାରିବିନି, ତେଣୁ ମାଟିର ସୁରକ୍ଷା ପ୍ରତି ବେଶୀ ସଚେତନ ହେବି, ରାସାୟନିକ ସାର ପରିବର୍ତ୍ତେ ସାର ବା ଜୈବିକ ସାର ବ୍ୟବହାର କଲି ଆପଣ ଦେଖିବେ ମୃତ୍ତିକାର ସ୍ୱାସ୍ଥ୍ୟ ବଜାୟ ରହିବ। ଆଉ ସବୁଠୁ ବଡ଼ ଜିନିଷ ହେଉଛି କ୍ରପ ରୋଟେସନ, ଫସଲ ପର୍ଯ୍ୟାୟରେ ମୁଁ ମୋର ଡାଲିଜାତ ଫସଲକୁ ଅନ୍ତର୍ଭୁକ୍ତ କରିବି, କାହିଁକି ନା ଡାଲିଜାତ ଫସଲ ହେଉଛି ଜୈବଖାଦ୍ୟଜନ୍ୟକୁ ବିବନ୍ଧିତ କରିବ, ଆଣିକି ମାଟି ଭିତରେ ସଞ୍ଚୟ କରି ରଖିବ, ଏବଂ ଫଳରେ କ'ଣ ହେଉଛି ନା ଫସଲର ପର୍ଯ୍ୟାୟ ଦ୍ୱାରା ମୋର ଅମଳ ବଢ଼ିବା ସଙ୍ଗେ ସଙ୍ଗେ ଚାଷୀର ଇନକମ୍ ବଢ଼ିବ ଓ ମୃତ୍ତିକାର ସ୍ୱାସ୍ଥ୍ୟ ମଧ୍ୟ ରହିବ। ଆଉ ବଡ଼ ଜିନିଷ ହେଉଛି ଯେ ମୁଁ ଉନ୍ନତମାନର ଜଳ ପରିଚାଳନା କରିପାରିବି, କେମିତି କରିପାରିବି, ଡ୍ରିପ୍ ହଉ, ସ୍ପ୍ରିଙ୍କ୍ଲର ହଉ କି ଅଣୁଜଳ ସେଚନ, ଯଦି ମୁଁ ଅଣୁଜଳ ସେଚନ ବ୍ୟବହାର କଲି ଖୁବ୍ କମ୍ ଜଳରେ ମୁଁ ଫସଲ ଉତ୍ପାଦନ କରିପାରିବି। ଆଉ ଗୋଟେ ଆଇପିଏମ୍ ଇଣ୍ଟିଗ୍ରେଟେଡ୍ ପେଷ୍ଟ ମ୍ୟାନେଜର ସମନ୍ୱିତ ରୋଗ ପୋକ ପରିଚାଳନା, ଫଳରେ ମୁଁ କ'ଣ କରିବି ନା ଜୈବିକ ଉପାୟରେ କେମିକାଲ ଉପାୟ ଦୁଇଟାକୁ ମିଶେଇକି ମୁଁ ମୋର ରୋଗ ପୋକ ନିୟନ୍ତ୍ରଣ କରିପାରିବି। ପରିବେଶ ଅନୁକୂଳ ବା ପରିବେଶ ଉପଯୋଗୀ କୃଷି ହେଉଛି ଆମ ପାରମ୍ପରିକ କୃଷି ଜ୍ଞାନ ଓ ଆଧୁନିକ କୃଷି ଜ୍ଞାନର ଏକ ସୁନ୍ଦର ସମିଶ୍ରଣ, କାହିଁକି ନା ଆମ ସମସ୍ତଙ୍କୁ ମାଟିକୁ ବଞ୍ଚାଇବାକୁ ପଡ଼ିବ, କାରଣ ମାଟି ବଞ୍ଚିଲେ ହିଁ ମୋ ଭବିଷ୍ୟତ ବଞ୍ଚିବ, କାର୍ଯ୍ୟ ବଞ୍ଚିଲେ ହିଁ ମୁଁ ବଞ୍ଚିପାରିବି। ତେଣୁ ମାଟି, ପାଣି, ପବନ, ଜଙ୍ଗଲ, ଜଳବାୟୁ ଏ ସମସ୍ତ ଏକାଙ୍ଗରେ ପରସ୍ପର ସହ ଜଡିତ।
1: ଆମର ଜୁନ୍ 1 ଠାରୁ ଜୁନ୍ 30 ପର୍ଯ୍ୟନ୍ତ ଆମର ଚାଲିଛି କ'ଣ କ୍ଷେତ ପଛା ଅଭିଯାନ,
0: ଏଟା ଗୋଟେ ସୁନ୍ଦର ଅଭିନୟ ପାଇଁ ଭାରତ ସରକାରଙ୍କର। ଭାରତ ସରକାରଙ୍କର କ୍ଷେତ ପଛା ଅଭିଯାନ ହେଉଛି କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ଦେଶବ୍ୟାପୀ ଅଭିଯାନ, ଖାଲି ଆମ ଓଡ଼ିଶାରେ ହେଉନି, ସାରା ଭାରତବର୍ଷରେ ଅଭିଯାନ ଆରମ୍ଭ କରାଯାଏ। ଏଥିରେ କୃଷି ବୈଜ୍ଞାନିକ, କୃଷି ବୈଜ୍ଞାନିକ କେନ୍ଦ୍ରର ପ୍ରତିନିଧିମାନେ, ଜନପ୍ରତିନିଧିମାନେ, ସିଭିଲ ସୋସାଇଟି, ଷ୍ଟୁଡେଣ୍ଟସ, ରିସର୍ଚର ସମସ୍ତେ ମିଶିକି ଆଲୋଚନା କରିବେ ବା କୃଷିର ଭବିଷ୍ୟତକୁ ସୁରକ୍ଷିତ କରିବା ଏବଂ ନିରନ୍ତର କୃଷି ପ୍ରଣାଳୀକୁ ଆମେ କେମିତି ଆପଣେଇବା ଏ ସମସ୍ତ ବିଷୟ ଚାଷୀମାନଙ୍କୁ ସଚେତନ। ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ମୃତ୍ତିକାର ସ୍ୱାସ୍ଥ୍ୟ ଆମେ କେମିତି ସୁରକ୍ଷା ରକ୍ଷା କରିପାରିବା, କାରଣ ମୃତ୍ତିକାର ସ୍ୱାସ୍ଥ୍ୟ ଉପରେ ଦେଶର ବା ପୃଥିବୀର ଖାଦ୍ୟ ସୁରକ୍ଷା ନିର୍ଭର କରୁଛି। ଓ ତା ପରିବର୍ତ୍ତେ ହେଉଛି ସଏଲ୍ ହେଲ୍ଥ କାର୍ଡ, ମୃତ୍ତିକାର ସ୍ୱାସ୍ଥ୍ୟ କାର୍ଡ, ମୋ ମାଟିରେ କ'ଣ ଅଛି, ମୋ ମାଟିରେ କେତେ ନାଇଟ୍ରୋଜେନ୍ ଅଛି, କେତେ ଫସଲ ଅଛି, ପଟାସ ଅଛି, ଜାଣିବା ପାଇଁ ମୋତେ ଗୋଟେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପାଇବାକୁ ପଡ଼ିବ। ସେ କେମିତି ପାଇବି ନା ତାକୁ ମୁଁ ପରୀକ୍ଷା କଲେ ମୋତେ ଗୋଟେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ମିଳିବ, ସେ ସ୍ୱାସ୍ଥ୍ୟ କାର୍ଡ ଲେଖା ହେଇଥିବ ମୁଁ କ'ଣ କଲେ ମୋ ମୃତ୍ତିକାର ସ୍ୱାସ୍ଥ୍ୟକୁ ନିରୀକ୍ଷା କରିପାରିବି। ତାପରେ ହେଉଛି ପ୍ରାକୃତିକ ଉପାୟରେ ଆମେ କେମିତି ଚାଷବାସ କଲେ କମ୍ ରାସାୟନିକ ସାର ବ୍ୟବହାର କରିବା ଏବଂ କମ୍ ଜଳ ବ୍ୟବହାର କରିବା, କେମିତି ମୁଁ ଅଧିକା ଅମଳ ପାଇପାରି ଧ୍ୟାନ ଦେବାକୁ ପଡ଼ିବ। ଏବଂ ତୃତୀୟ କଥା ହେଉଛି ଜଳ ସଂରକ୍ଷଣ ବା ଫସଲ ଚୟନ, ମୁଁ କ'ଣ ଜଳସେଚନ ବ୍ୟବସ୍ଥା ଆପଣେଇବି ଫଳରେ ମୁଁ କମ୍ ଜଳ ବ୍ୟବହାର କରିକି ତାକୁ ମୁଁ ମାଇକ୍ରୋ ଇରିଗେସନ୍ ଅଣଜଳସେଚନ ତା ବ୍ୟବହାର ତାକୁ ବ୍ୟବହାର କରିକି କେମିତି ମୁଁ ମୋର ଅମଳ ବଢ଼େଇବି ଏବଂ ପ୍ରାକୃତିକ ସମ୍ପଦ ରକ୍ଷା ମଧ୍ୟ କରେଇବି। ଫସଲ ଚୟନ ମୁଁ ତାକୁ ମାଟିକି ଦେଖିକି ପାଣିପାଗ ଦେଖିକି ମୁଁ ଫସଲ ଚୟନ କରି ଫସଲ କିସମ ଚୟନ କରି ଫଳରେ ମୁଁ କମ୍ ପରିଶ୍ରମରେ କମ୍ ଖର୍ଚ୍ଚରେ ଅଧିକା ଅମଳ ପାଇବି ଏବଂ ଏହିସବୁ

0: ସ୍ୱାସ୍ଥ୍ୟକୁ ନେଇକି ଗ୍ରାମୀଣ ସ୍ତରରେ ଚାଷୀମାନଙ୍କ ଭିତରେ ବ୍ୟାପକ ସଚେତନ ସୃଷ୍ଟି କରିବା ପାଇଁ ଏଇଟା ଗୋଟେ ଅଭିନୟ ଉପାୟ ଯାହାକି ନିଶ୍ଚୟ ସାଧୁବାଦ।
1: ତେବେ ଏଇ ଯୋଉ ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ଯୋଉ ସମସ୍ୟା ଗୁଡିକ ଦେଖା ଦଉଛି, ଆମେ ତାକୁ ସମାଧାନ କିଭଳି ଭାବରେ କରିବା?
0: ଯେମିତି ଆପଣ ଟିକେ ଆଗରୁ କହୁଥିଲେ ଯେ ପରିବେଶ ସୁରକ୍ଷା ଜଳବାୟୁ ପରିବର୍ତ୍ତନ ପାଇଁ ବ୍ୟକ୍ତିଗତ ସ୍ତରରେ ନୁହେଁ, ସରକାରୀ ସ୍ତରରେ ବୈଜ୍ଞାନିକ କୃଷକ ଶିଳ୍ପ ସଂସ୍ଥା ମିଳିତ ସହଯୋଗ ଦରକାର। ଏବେ କଣ କଲେ ମନେ କରନା, ପ୍ରଥମ ଜିନିଷ ହଉଛି ବନ୍ୟ ସଂରକ୍ଷଣ ଏବଂ ବୃକ୍ଷରୋପଣକୁ ଧ୍ୟାନ ଦେବାକୁ ପଡିବ। ଫଳରେ କଣ, ଯଦି ବନ୍ୟ ସଂରକ୍ଷଣ ମୁଁ କଲି ବା ଜଙ୍ଗଲ ସଂରକ୍ଷଣ କଲି ବୃକ୍ଷରୋପଣ କଲି, ଇଏ କଣ କଲେ ଜଳବାୟୁ ପରିବର୍ତ୍ତନ ଯିଏ ଦାୟୀ ସବୁ ଯୋଗ୍ୟ ଗ୍ୟାସ ତାକୁ ସେମାନେ ନିଜ ଭିତରେ ଶୋଷି କିଣି ରଖିବେ ଏବଂ ପ୍ରଦୂଷଣ ହ୍ରାସ, ପ୍ଲାଷ୍ଟିକ ବ୍ୟବହାର କମେଇବି, ବର୍ଜ୍ୟବସ୍ତୁ ସଠିକ ପରିଚାଳନା କରିବି ଏବଂ ଶିଳ୍ପ ଯାନବାହନ ଯୋଉ ଗ୍ୟାସ ନିର୍ଗମନ ତାକୁ ମଧ୍ୟ କମେଇବା ପାଇଁ ଚେଷ୍ଟା କରିବି। ଆଉ ଗୋଟେ ଜିନିଷ ହଉ, ସରକାର ଏବେ ଧ୍ୟାନ ଦେଉଛନ୍ତି ରିନ୍ୟୁଏବଲ୍ ଏନର୍ଜି ଉପରେ ବ୍ୟବହାରକୁ ବଢେଇବା, ଅର୍ଥାତ୍ ଆମର ନବୀକରଣ ଯୋଗ ଶକ୍ତି ଅଛି, ଯେମିତି ସୌର ଶକ୍ତି ହଉ, ପବନ ଶକ୍ତି ହଉ, ଜୈବ ଶକ୍ତି ହଉ, ଏ ପରିବେଶ ଅନୁକୂଳ ଶକ୍ତି ଉତ୍ସକୁ ଅଧିକ ପ୍ରୋତ୍ସାହନ ଅଧିକ ବ୍ୟବହାର କରିବା ଫଳରେ ନୂଆ ନୂଆ ଶିଳ୍ପ ଗଢି ଉଠିବ ଏବଂ କୃଷି ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ହେବ ଏବଂ ବିଶ୍ୱରେ ଏନର୍ଜି କ୍ରାଇସିସ୍ ଉପରେ ମଧ୍ୟ ଆମେ ଅଙ୍କୁଶ ଆଣିପାରିବା। ଆଉ ସବୁଠୁ ବଡ଼ ଜିନିଷ ହଉଛି ଜଳବାୟୁ କୃଷିକୁ ପ୍ରୋତ୍ସାହନ ଦେବା, ଯାହାକି ନିହାତି ଆବଶ୍ୟକ, ଫଳରେ ଜଳର ସୁପରିଚାଳନା ହେଇପାରିବ, ଜଳସେଚନ ବୃଦ୍ଧି ହେଇପାରିବ। କ୍ଷେପରେ କହିଗଲେ ପ୍ରକୃତିର ସୁରକ୍ଷା ପରସ୍ପର ପ୍ରଭାବଶୀଳ ହେଉ ସମାଧାନ, ପରିବର୍ତ୍ତନ ବା ପ୍ରକୃତିର ସୁରକ୍ଷା ନେଇପାରିବା।
1: ଯାହା ହଉ ସାର୍, ଆପଣ ତ ବହୁତ ସୁନ୍ଦର ଭାବରେ ଆଲୋଚନା କଲେ ଆଜିର ଯୋଉ ଏଇ ଯୋଉ ପବିତ୍ର ଦିବସ। ତେବେ ଶେଷରେ ଆପଣ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ତଥା ଆମର ଶ୍ରୋତା ବନ୍ଧୁମାନଙ୍କୁ କଣ କହିବେ ଯେ ଏଇ ଯୋଉ ବିଶ୍ୱ ପରିବେଶ ଦିବସରେ ଆପଣ ସେମାନଙ୍କୁ କଣ ସନ୍ଦେଶ ଦେବେ?
0: ଯାହା ମୋର ଥିମ୍ ଥିଲା, ଯାହା ଆପଣ ପ୍ରଥମେ ମୁଁ କହିଥିଲି, ବିଶ୍ୱ ପରିବେଶ ଦିବସର ଥିମ୍ ହଉଛି ଇନ୍ସପାୟର୍ଡ ବାଇ ନେଚର ଫର କ୍ଲାଇମେଟ୍ ଫର ଅର୍ ଫ୍ୟୁଚର। ଏଇ ତିନିଟା ବିଷୟକୁ ଦେଖିବା ଆମେ। ପରିବେଶ ସୁରକ୍ଷା କେବଳ ମୋର ବ୍ୟକ୍ତିଗତ ଅଧିକାର ନୁହେଁ, ସରକାରଙ୍କର ଅଧିକାର ନୁହେଁ, କୌଣସି ସଂସ୍ଥାର ନୁହେଁ, ଏ ସମସ୍ତଙ୍କର ଆମ ସାମୂହିକ ଦାୟିତ୍ୱ। ତେଣୁ ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁକାବିଲା କରି ଆମ ସମସ୍ତଙ୍କୁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡିବ, ଏକ ସନ୍ତୁଳିତ ଜୀବନଶୈଳୀ ଅବଲମ୍ବନ କରିବାକୁ ପଡିବ। ଆସନ୍ତୁ ଆମେ ସମସ୍ତେ ମିଳିମିଶି ସବୁଜ ସ୍ୱଚ୍ଛ ଜଳବାୟୁ ସହନଶୀଳ ଓଡ଼ିଶା ଭାରତ ଗଠନ ପାଇଁ ସଂକଳ୍ପବଦ୍ଧ ହେବା। ଶେଷରେ ଏଇ ବାର୍ତ୍ତା ଦେଇ ମୁଁ ଶେଷ କରିବି, ଯଦି ମଣିଷ ଭାବେ ଯେ ମୁଁ ପୃଥିବୀର, ପୃଥିବୀ ମୋର ନୁହଁ, ତାହେଲେ ସବୁ ଜିନିଷ ନଷ୍ଟ ହେବ। ତେଣୁ ମୋତେ ଭାବିବ ପୃଥିବୀ ମୋର ନୁହେଁ, ମୁଁ ହେଉଛି ପୃଥିବୀ। ଯଦି ଏଇ ମନ ଆମ ଭିତରେ ଆସିବ, ତାହେଲେ ଦେଖିବେ ଅଟୋମେଟିକ ଆପଣ ପରିବେଶ ପାଇଁ ସଚେତନତା ସୃଷ୍ଟି ହୋଇପାରିବ ଏବଂ ପରିବେଶ ଯତ୍ନ ନେବା ପାଇଁ ଆପଣ ମନ ଭିତରେ ଗୋଟେ ସ୍ୱତଃ ଆନ୍ଦୋଳନ ସୃଷ୍ଟି ହେବ ଯେ ଆମେ ସମସ୍ତେ ପରିବେଶର ସୁରକ୍ଷା କରିବା ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା।
1: ପ୍ରକୃତରେ ପୃଥିବୀକୁ ଯଦି ଆମେ ମୋର ବୋଲି କହିବା, ତାହେଲେ ନିଶ୍ଚିତ ଭାବରେ ଆମେ ଆମ ପୃଥିବୀ ମାକୁ ଜଳବାୟୁ ପରିବର୍ତ୍ତନ ହେଉଛି ଆମେ ସେଥିରୁ ମୁକାବିଲା କରିପାରିବା ଏବଂ ରକ୍ଷା ମଧ୍ୟ କରିପାରିବା। ତେବେ ସାର୍, ଯାଉ ଆପଣ ଆମ କୋଠଘରକୁ ଆସିଲେ, ଏ ସମ୍ପର୍କରେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ସୁନ୍ଦର ମତାମତ ଦେଲେ, ସେଥିପାଇଁ ଆପଣଙ୍କୁ ଆମ କୋଠଘର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ବାପା ରାଜୁ ଶୁଣିବା?
3: ହଁ ଶୁଣିବା।
1: ହେଲେ ଜଗାନା, ବିଶେଷଜ୍ଞ ମହାଶୟ ତ ବହୁତ ସୁନ୍ଦର ଭାବରେ କହିଲେ, କୋଠଘର ତରଫରୁ ତାଙ୍କୁ ଧନ୍ୟବାଦ ଦେଇ ନବା ଗୋଟିଏ ଏବେ ସରକାରଙ୍କ ବିଜ୍ଞାପନ।

0: ଆସନ୍ତୁ ଶ୍ରୋତା ବନ୍ଧୁ ଆରମ୍ଭ କରିବା ଆଜିର ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ ଏବଂ ରିସିଭ୍ କରିବା ଆମର ପ୍ରଥମ କଲର୍ଙ୍କର ଫୋନ୍ଟି।
1: କିଏ କହୁଛନ୍ତି?
2: ନମସ୍କାର।
1: ଢେଙ୍କାନାଳ
2: ଜିଲ୍ଲାରୁ।
1: ଢେଙ୍କାନାଳରୁ କିଏ କହୁଛନ୍ତି?
2: ନୀଳାଦ୍ରି ସାହୁ।
1: ଆପଣଙ୍କ ଘର ଢେଙ୍କାନାଳର କୋଉ ଜାଗାରେ?
2: ହିନ୍ଦୋଳ ଗୁଳେଇ।
1: ସେ ହିନ୍ଦୋଳର କଣ ବିଶେଷତ୍ୱ?
2: ସେଠି ଗୋଟେ ରାଜବାଟୀ ଅଛି, ରାଜୁଦା ଅମଳରୁ।
1: ଆଚ୍ଛା, ରାଜବାଟୀ ଗୋଟେ ଅଛି। କୋଉ ରାଜା ସେଠି ଶାସନ କରୁଥିଲେ?
2: ସେଠି ଥିଲେ ନବକିଶୋର ସିଂ ଦେଓ।
1: ନବକିଶୋର ସିଂ ଦେଓ, ସେପଟେ ସିଂହଦେବ ରାଜା ମାନେ ସବୁ ଶାସନ କରୁଥିଲେ। ଆଚ୍ଛା, ତାଙ୍କର ବି ଏବେ ବଂଶଧର ଅଛନ୍ତି ସିଂହଦେବ ବୋଧେ?
2: ହଁ, ବଂଶଧର ଅଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ବି ରଥରେ ଆସିକିରି ଛେରାପହଁରା କରୁଛନ୍ତି।
1: ଆଚ୍ଛା, ରଥରେ ତାମାନେ ଆପଣଙ୍କର ସେପଟେ ରଥଯାତ୍ରା ବି ହଉଛି?
2: ଆଜ୍ଞା।
1: ଆଚ୍ଛା, ରଥଯାତ୍ରା ଯୋଉ ହୁଏ କଣ ତିନିଟା ରଥ ହୁଏ ନା ଗୋଟେ ରଥ ହୁଏ?
2: ତିନିଟା ରଥ।
1: ତିନିଟା ରଥ।

0: ରାଜୁଡ଼ା ଅମଳରୁ।
1: ଓ ରାଜା ରାଜୁଡ଼ା ଅମଳରୁ ହଉଛି
0: ଆଜ୍ଞା।
1: ଆଚ୍ଛା, ସେ ଯୋଉ ରାଜା ଏବେ ଅଛନ୍ତି ସିଏ ଆସିକି ତାକୁ ଛେରା ପହଁରା କରୁଛନ୍ତି?
0: ସୁରେନ୍ଦ୍ର ନାରାୟଣ ସିଂହଦେବ।
1: ସୁରେନ୍ଦ୍ର ନାରାୟଣ ସିଂହଦେବ। ଆଚ୍ଛା, ରାଜା ଯିଏ ଅଛନ୍ତି ସିଏ କଣ ତାଙ୍କର ତ ଏବେ ରାଜତନ୍ତ୍ର ନାହିଁ, ସିଏ ଏବେ କରୁଛନ୍ତି କଣ?
0: ସେ ଭୁବନେଶ୍ୱର ରହୁଛନ୍ତି।
1: ଆଚ୍ଛା, ଭୁବନେଶ୍ୱର
0: ରାଜବାଟୀ ଅଛନ୍ତି, ସବୁ ଲୋକମାନେ ଦେଖି ଯାଉଛନ୍ତି ରାଜବାଟୀ କେମିତି ସେତେବେଳେ ହେଇଥିଲା, ତାଙ୍କର ଫଟୋ ସବୁ ଅଛି ଲଗା ହେଇଛି ଆମର ସେ କାନ୍ଥରେ।
1: ତାଙ୍କର ଯୋଉ ପୂର୍ବପୁରୁଷ ମାନେ ଯୋଉମାନେ ସବୁ ପୂର୍ବ ରାଜା ଥିଲେ,
0: ପୂର୍ବପୁରୁଷ ମାନେ।
1: ଆଚ୍ଛା, ରାଜାବାଟୀ କଣ ଏବେ ଅଛି ନା ଭାଙ୍ଗି ଭୁଙ୍ଗି ଗଲାଣି ସବୁ? ରାଜା ରକ୍ଷଣାବେକ୍ଷଣ କରୁଛନ୍ତି ନା ସରକାର କରୁଛନ୍ତି?
0: ରାଜା ନିଜର କରୁଛନ୍ତି।
1: ଓ ରାଜା ନିଜ ଖର୍ଚ୍ଚରୁ କରୁଛନ୍ତି? ତାହେଲେ ଯୋଉ ରାଜା ଆସିକିରି ମଝିରେ ମଝିରେ ସେଠି ରୁହନ୍ତି?
0: ରାଜା ଆସନ୍ତି, ବର୍ତ୍ତମାନ ଆସିବେ, ସେ ରଥଯାତ୍ରାକୁ ଆସିବେ,
1: ସେଠି ରହିବେ
0: ରହିବେ।
1: ଆଚ୍ଛା, ରାଜାଙ୍କର ପିଲା ଛିଲା ସବୁ କିଏ ଆସୁଛନ୍ତି ନା ନାହିଁ? ତାଙ୍କର କେହି ସେମିତି
0: ପରିବାର ଅଛନ୍ତି? ପରିବାର ଅଛନ୍ତି,
1: ସେମାନେ ସେମାନେ ମଧ୍ୟ ଆସି ରହନ୍ତି ସେଠି?
0: ବହୁତ ପୁରାତନ ସେ ରାଜବାଟୀ ଦେଖିଲେ ଆସ ଲାଗେ।
1: ଯେହେତୁ ସେଠି ରାଜବାଟୀ ଅଛି, ସେଠି ନିଶ୍ଚିତ ଆଖପାଖରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଥିବ, କଣ ସବୁ ଅଛି ଆଉ?
0: ହଁ, ସେଠି ଜଗନ୍ନାଥ ମନ୍ଦିର ଅଛି, ରଜା ହାସଲ କରିଥିଲେ ମାନେ ସେ ଅଧା ହେଇଥିଲା, ସେ ରଜା ମରିଗଲେ ତାକୁ ଏନେ ସରକାର ସେଟା ପୂରଣ କରୁଛନ୍ତି ଉପରୁ ଜଗନ୍ନାଥ ମନ୍ଦିର।
1: ଏବେ ଚାଲିଛି ନା କାମ ସରିଲାଣି?
0: କାମ ଚାଲିଛି ବର୍ତ୍ତମାନ ସୁଦ୍ଧା
1: କାମ ଚାଲିଛି। ତାମାନେ ଏଇଟା ଗୋଟେ ଭଲ କାମ ଯେ ଯୋଉ ଆପଣ କହୁଛନ୍ତି ଯେ ଯେହେତୁ ରଥଯାତ୍ରା ହଉଛି, ଯେହେତୁ ବଡଦେଉଳ ଅଛି ଶ୍ରୀମନ୍ଦିର, ତେଣୁ ନିଶ୍ଚିତ ଭାବରେ ଗୋଟେ ଜଗନ୍ନାଥ ମନ୍ଦିର ମାନେ ଗୁଣ୍ଡିଚା ମନ୍ଦିର ବି ଥିବ?
0: ହଁ, ଗୁଣ୍ଡିଚା ମନ୍ଦିର ଅଛି ଆମର ସେଠି ବ୍ଲକ, ଆମ ହିନ୍ଦୋଳ ବ୍ଲକ ସେଟା।
1: ଆଚ୍ଛା, ସେଠୁ କେତେ ବାଟ ସେ ଗୁଣ୍ଡିଚା ମନ୍ଦିର?
0: ଗୋଟେ କିଲୋମିଟର।
1: ଗୋଟେ କିଲୋମିଟର। ଆଚ୍ଛା, ଭିଡ଼ ହୁଏ ରଥଯାତ୍ରା ସମୟରେ? ସେତେବେଳେ ପ୍ରଚୁର ଭିଡ଼,
0: ସେ ସବୁ ଛୋଟ ପିଲାମାନେ ସ୍କାଉଟ୍ ସବୁ ଡ୍ରେସ୍ ପିନ୍ଧି ସବୁ ପାଣି ଦିଅନ୍ତି ପିଇବାକୁ, ଆଉ ପୁଲିସ ମାନେ ସବୁ କଡନ୍ ଇଏ ଘରେ ରହନ୍ତି, ବହୁତ ଭିଡ଼ ହୁଏ ଯାତ୍ରା।
1: ଆଚ୍ଛା, ଆଉ ସବୁ ଖାଲି ରଥଯାତ୍ରା ହୁଏ ନା ନାହିଁ ସେତେ ସେଇ ସମୟରେ କିଛି ମେଳା ମହୋତ୍ସବ ହୁଏ 9 ଦିନ 10 ଦିନ ପର୍ଯ୍ୟନ୍ତ?
0: ସେଠି ଧାରା ବିବରଣୀ ପଚାରିଲା, ମେଳା ମହୋତ୍ସବ କିଛି ନାହିଁ।
1: ଆଚ୍ଛା, ତେଣୁ ଖାଲି ସେଇ ଯୋଉ ରଥ ଦିନ ଭିଡ଼ା ହେବେ, ବାହୁଡ଼ା ଦିନ ପୁଣି ଫେରିବେ?
0: ପୁଣି ଫେରିବେ।
1: ଅଞ୍ଚଳ ବିଷୟରେ ଆମେ ଏତେ ଗୁଡ଼ିଏ ଜ୍ଞାନ ଆମେ ଜାଣିଲୁ, ଆମର ଶ୍ରୋତା ବନ୍ଧୁ ମାନେ ମଧ୍ୟ ଜାଣିଲେ। ତାହେଲେ କାର୍ଯ୍ୟକ୍ରମ ଆଗକୁ ନବା, କଣ ଗୀତ ଶୁଣିବା କୁହନ୍ତୁ?
0: ଦେଇଦେବେ ଇଏ ଏକ ଫୁଲ ଦୋ ମାଲି ଜରା ପାରଦା ହଟା ଦୋ ଜରା ମୁଖଟା ଦେଖା ଦୋ
1: ହମ ପ୍ୟାର କରନେ ବାଲେ ହେ କୋଇ ଗେ। ଆଚ୍ଛା, ବଢିଆ। ତାହେଲେ ଆସନ୍ତୁ ଶୁଣିବା ଏଇ ସୁନ୍ଦର ଗୀତଟି, ଆଉ ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କ ସହିତ ମଧ୍ୟ ଶୁଣିବା। ବାଦ ରହିଲୁ ଭାଇ, ନମସ୍କାର।
0: ହଁ ହଁ, ନମସ୍କାର।

0: 35,000ରୁ 4,000 ଭିତରେ ହବ।
1: ଏ ବଡ଼ ଫାର୍ମ ଆପଣ କରିଛନ୍ତି ଆଉ, ଖାଲି ବ୍ରଏଲର କରୁଛନ୍ତି ନା ଆଉ କ'ଣ ବନରାଜ ହେରିକା କରୁଛନ୍ତି?
0: ହଁ ସାର୍, ବନରାଜ କରିବାର ଥିଲା ଯେ ସାର୍, ତା ଦାନା ଟିକେ ସାର୍ ଟିକେ ବେଶୀ ହେଇଯାଉଛି,
1: ବେଶୀ ପଇସା ହେଇଯାଉଛି, ତେଣୁ ଲାଭ ବେଶୀ ହବନି ତା ଦେହରେ?
0: ଲାଭ ସାର୍, ଇଏ ଆମର ବେଶୀ ହେଲେ 30 ରୁ 35 ଦିନ ଭିତରେ ସାର୍ ବ୍ରଏଲରଟା ହେଇଯାଉଛି।
1: ଆଚ୍ଛା,
0: ଇଏ ସାର୍ ଟିକେ ଲେଟ୍ ହବ,
1: ଲେଟ୍ ହବ, ତେଣୁ ଯୋଉ ବ୍ୟବସାୟରେ ବେଶୀ ଲେଟ୍ ହବ ସେଥିପାଇଁ କା ଟିକେ ପେସେନ୍ସ ଦରକାର। ଯେ ଏକା କରୁଛନ୍ତି ନା ଆଉ କିଏ ମିଶିକିରି କାହା ସାଙ୍ଗରେ କରୁଛନ୍ତି?
0: ନାଇଁ, ଆମେ 2 ଜଣ ରହୁଛୁ,
1: 2 ଜଣ ସାଙ୍ଗ ମିଶିକିରି କରୁଛନ୍ତି।
0: ଆଜ୍ଞା।
1: ଆଚ୍ଛା, କେତେ କ'ଣ ଇନଭେଷ୍ଟମେଣ୍ଟ କରିଛନ୍ତି, ନିଜ ଘରେ କରିଛନ୍ତି ନା?

0: ଅଛନ୍ତି?
1: ଆରେ କିଲେକରେ ଆମର ସାର ମାନେ ଏଠି କ୍ୱିଣ୍ଟାଲ ହିସାବରେ ଗଲାବେଳକୁ କେଜିଟେ ସାର ଆମର 5 ଟଙ୍କାରୁ 7 ଟଙ୍କା ଭିତରେ ପାଇଲେ ଆମର ସାର ବହୁତ ଲାଭ ହେଇଯିବ।
0: ବହୁତ ଲାଭ। ଆଚ୍ଛା, ତଥାପି ପ୍ରତି ମାସରେ କେତେ ଖଣ୍ଡେ ଆପଣଙ୍କର ଆଉଟପୁଟ ବାହାରେ, କେତେ କ୍ୱିଣ୍ଟାଲ ଖଣ୍ଡେ?
1: ଆରେ ସେଇଥିରେ ତାପରେ ସାର ଆମେ ଟିକେ ଯୋଉଟା ମରିଗଲା ସାର ସେଇ ମୋ ଏମିତିରେ ସାର 4 ଲକ୍ଷ 5 ଲକ୍ଷ ସାର ହେଇଯାଉଛି ଲାଭ।
0: ଆଚ୍ଛା, ପ୍ରତି ମାସରେ?
1: ହଁ ସାର, ପ୍ରତି ବ୍ୟାଚରେ।
0: ପ୍ରତି ବ୍ୟାଚରେ ଗୋଟେ ବ୍ୟାଚ 45 ଦିନ ନା କେତେ?
1: 45 ଦିନ 40 ଦିନ
0: ଭିତରେ। 40 ଦିନ, ଆଉ ବଢ଼ିଆ କଥା। ଯେ ଏଇ ଯେଉଁ ପଶୁପତି ସାଙ୍ଗରେ ଆପଣ ବ୍ୟବସାୟ କଲେ, ଆପଣଙ୍କର ଲାଭଟା ଟିକେ କମିଯାଉଛି ନା ଆପଣ ଭାବୁଛନ୍ତି ଯେ ଆମେ ବୁଲିକିରି କିଏ ମାର୍କେଟିଂ କରିବ, ସିଏ ତ ଆସୁଛି ତା ବାଟରେ ସିଏ ନେଇକି ଯିବ, କୋଉଟା ଭଲ?
1: ସାର ଏମିତି ଘରେ ସାର କୁଆଡେ ବାହାରକୁ ଯିବାର ନା, କିଛି ଟେନସନ କିଛି ନାହିଁ।
0: ତେଣୁ ଆପଣଙ୍କୁ ସିଏ କମ୍ପାନୀ ଦେଲା, ଆପଣଙ୍କଠୁ ଡାଇରେକ୍ଟ ନେଲା, ଆପଣଙ୍କର କିଛି ମାର୍କେଟିଂର ବି କିଛି ଟେନସନ ନାହିଁ। ତେଣୁ ବହୁତ ବଢ଼ିଆ। ସେ ଯେଉଁ ପଶୁପତି କମ୍ପାନୀ ଆପଣଙ୍କଠୁ କୁକୁଡ଼ା ନେଉଛି, ସେ କ'ଣ କରୁଛି? ଓଡ଼ିଶାରେ ବିକୁଛି ନା ବାହାରକୁ କୁଆଡେ କ'ଣ ସପ୍ଲାଏ
1: କରୁଛି? ତାର ଦେଖିକିନା ସାର ଆମ ଓଡ଼ିଶାରେ ସପ୍ଲାଏ କରିଦେଉଛି ଆଉ ବଡ଼ ବଡ଼ ଗୋଦାମ।
0: ଆଚ୍ଛା, ସିଏ ସବୁ ନେଇକି ଗୋଦାମ ମାନଙ୍କୁ ସପ୍ଲାଏ କରୁଛି। ଆପଣଙ୍କ ଭଳି ଆଉ କେହି ଫାର୍ମ ସେଠି କପିଳାସ ପାଖରେ ଅଛି ନା ଆପଣ ଏକା କରନ୍ତି? ଆପଣଙ୍କର ଯେତେବେଳେ ଫାଇନାନ୍ସ ପ୍ରୋବ୍ଲେମ ହେଉଛି, ଆପଣ ପଶୁପତି ଆପଣଙ୍କୁ ଫାଇନାନ୍ସ କରୁଛି ନା ବ୍ୟାଙ୍କ ଫାଇନାନ୍ସ କରୁଛି ନା ଆପଣଙ୍କ ଘର ପଇସା?
1: ଆରେ ଆମର ସେଇଥିରେ ସାର କଷ୍ଟିଂ ହେଉଛି।
0: ଆଚ୍ଛା, ଆପଣଙ୍କୁ ଆଉ କିଛି ବେଶୀ କିଛି ପ୍ରେସର ପଡ଼ୁନି ଟଙ୍କା ପଇସା? ତାହେଲେ ଯେଉଁ ଭାଇମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ମଧ୍ୟ ଜଣାଇବାକୁ ଚାହୁଁଛୁ ଯେ ଏଇଭଳି ଭାବରେ ଆମ ଭାଇ ଯେମିତି ବ୍ୟବସାୟ କରୁଛନ୍ତି ସେମିତି ମଧ୍ୟ ଆପଣମାନେ ଆରମ୍ଭ କରିପାରିବେ। ଆଉ ଏଥିପାଇଁ କାହା ସହିତ କଣ୍ଟାକ୍ଟ କରିପାରିବେ ସେମାନେ, ସେ କମ୍ପାନୀ ସହିତ? ଆଚ୍ଛା ହଉ, ତାହେଲେ ଆପଣଙ୍କ ସହିତ କଥା ହେଇ ବଢ଼ିଆ ଲାଗିଲା। ଆମେ ଆପଣଙ୍କଠୁ ମଧ୍ୟ ଗୋଟେ କିଛି ଶିଖିଲୁ, ଏବଂ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଯଦି ଜଣେ ବି ଆମର ବେନିଫିଟେଡ୍ ହେଲା, ତାହେଲେ ଆମର ଏଇ କଥାବାର୍ତ୍ତାର ନିଶ୍ଚିତ ଭାବରେ ମହତ୍ତ୍ୱ ରହିବ। ତାହେଲେ ଆପଣଙ୍କ ସହିତ କଥା ହେଇ ବଢ଼ିଆ ଲାଗିଲା ଭାଇ। କ'ଣ ଗୀତ ଶୁଣିବେ କୁହନ୍ତୁ? ଆଜି ପରଦେଶୀ ପରଦେଶୀ ଜାନା ନାହିଁ। ଆଚ୍ଛା ହଉ, ଏ ସୁନ୍ଦର ଗୀତଟି ନଦୀମ ଶ୍ରବଣଙ୍କର ଆମେ ଶୁଣିବା। ଆସନ୍ତୁ ତେବେ, ରହୁଛୁ, ନମସ୍କାର।

0: ତେବେ ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀର ଏହି ବିଶେଷ ଅଧ୍ୟାୟଟି ଆପଣଙ୍କୁ କେମିତି ଲାଗିଲା ଆପଣମାନେ ନିଶ୍ଚୟ ଫୋନ୍ କରି ଆମକୁ ଜଣାଇବେ। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 06752297758। ଫୋନ୍ କରିବାର ସମୟ ପ୍ରତ୍ୟେକ ସୋମବାର ଦିନ 3-4 ମଧ୍ୟରେ। ସଭିଙ୍କର ମଙ୍ଗଳ କାମନା କରି ମୁଁ ଆପଣଙ୍କ ଠାରୁ ମେଲାଣି ନେଉଛି। ଆପଣଙ୍କର ହୋଷ୍ଟ ସନ୍ତୋଷ ରହୁଛି। ଜୟ ଜଗନ୍ନାଥ।
1: ଶୁଣିଲେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଇ ଟିକେ ପରେ
2: ଶୁଣନ୍ତୁ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ।
3: This is Akashwani. In the special series, 12 Years of the Modi Government, now we bring you an exclusive interview with Bharat Kheda, Secretary, Ministry of Micro, Small and Medium Enterprises, on major reforms and initiatives for the growth and empowerment of MSMEs. Interviewer is Arjun J. Chaudhary.
4: Vishesh Shrinkla, Modi Sarkar ke 12 saal ke antargat aaj suniye, सूक्ष्म लघु और मध्यम उद्योगों के विकास के लिए प्रमुख नीतिगत सुधारों और पहलों पर सूक्ष्म लघु और मध्यम उद्यम मंत्रालय के सचिव भरत

0: ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଶ୍ରୀ ଜଗନ୍ନାଥ ଭଜନର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି କରୁଣାକର ସେଠୀ। ଗୀତ ରଚନା କରିଛନ୍ତି ରଘୁନାଥ ରାଉତ।

ପୂର୍ଣ୍ଣ ଉପକୂଳ ଓଡ଼ିଶାର ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ଗତକାଲିର ବଜ୍ରପାତରେ ଦୁଇଟି ଗାଈ ମୃତ୍ୟୁବରଣ କରିଛନ୍ତି ଏବଂ ଆଉ ପାଞ୍ଚ ଜଣ ଆହତ ହୋଇଛନ୍ତି। ଦକ୍ଷିଣ ଉପକୂଳ ଓଡ଼ିଶା ଜିଲ୍ଲାଗୁଡ଼ିକରେ ସର୍ବାଧିକ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ଦେଖାଯାଇ ନାହିଁ। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗରମ ଓ ଆର୍ଦ୍ର ପାଗ ରହିବାର ସମ୍ଭାବନା ରହିଛି। ଆକାଶବାଣୀ ପୁରୀ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 11:12 ମିନିଟ୍। आज अधिवेशन को एठी